ଆକାଶବାଣୀ ରାଉରକେଲା, ଆଜି ରବିବାର, ଆଷାଢ଼ 9 ଦିନ, 1948 ଶତାବ୍ଦ, 2026 ମସିହା ଜୁନ୍ ମାସ 28 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ ମାଙ୍ଗଳିକ।

ଶ୍ରୋତାବନ୍ଧୁ ଶୁଣିଲେ ଆଶାଲତା ଷଡ଼ଙ୍ଗୀଙ୍କ କଣ୍ଠରେ ଲିଙ୍ଗରାଜ ଚିନ୍ଦାଙ୍କ ରଚନାରୁ ଏହି ଭକ୍ତିଭରା ଭଜନଟିକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଟ୍ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ବିଜୟ ଭାସ୍କର ସାମନ୍ତରାୟଙ୍କ କଣ୍ଠରେ ଲିଙ୍ଗରାଜ ଚିନ୍ଦାଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ନନ୍ଦିତା ବୋଷଙ୍କ କଣ୍ଠରେ ଭକ୍ତିଭରା ଭଜନଟିକୁ ବୃନ୍ଦାବନ ଜେନାଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କିତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ପାରମ୍ପରିକ ରଚନାରୁ ବିଜୟ କୁମାର ମିଶ୍ରଙ୍କ କଣ୍ଠରେ।

ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 ମେଗାହର୍ଟ୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଶ୍ରୀରାମଚରିତ ମାନସର 208 ଅଧ୍ୟାୟ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀରାମଚରିତ ମାନସର 208ତମ ଅଧ୍ୟାୟ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି ସମୟ ମଧ୍ୟରେ ଏବଂ ପରେ ଶୁଣିପାରିବେ 6:55 ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 1:00 ପର୍ଯ୍ୟନ୍ତ ବନ୍ଦ ରହିବ।

0: ରାଜ୍ୟରେ ପ୍ରବାହିତ ମହାନଦୀର କେଉଁ ସ୍ଥାନରେ କେତେ ପରିମାଣର ପାଣି ରହିଛି ତା'ର ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମାସ 11 ତାରିଖରେ ଟ୍ରିବ୍ୟୁନାଲ୍ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କେସିଙ୍ଗାସ୍ଥିତ କୁଲ୍ଲୁପଡ଼ାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍ତି। 48 ଏକରରୁ ଉର୍ଦ୍ଧ୍ୱ ପରିମିତ ସ୍ଥାନରେ ଏହି ପାର୍କ 10 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ ଓ ନବ ଉଦ୍ୟୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆଜିଠାରୁ ଅନୁଷ୍ଠିତ ହେଉଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିଓ ବୁନ୍ଦା ଆଜି ଦେଇନଥିବା ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆଜି ଶେଷ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପରିଗଣନା ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସ 5 ତାରିଖରେ ଚିଠା ତାଲିକା ପ୍ରସ୍ତୁତ ହେବ। କନ୍ଧମାଳ ଜିଲ୍ଲାରେ 100% ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ୍ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ୍ କାର୍ଯ୍ୟ, ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରୁଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥାଏ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ।
2: ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା ଏକ ସାଧାରଣ କଥା। ଏଗୁଡ଼ିକ ମଧ୍ୟରୁ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଜନିତ ସମସ୍ୟା ଏକ ମୁଖ୍ୟ ସମସ୍ୟା। ପ୍ରୋଷ୍ଟେଟ୍ ଗ୍ରନ୍ଥି ଗୋଟା ଗୁଆ ଆକାରର ଗ୍ରନ୍ଥି। ଏହା କେବଳ ପୁରୁଷମାନଙ୍କ ଠାରେ ହିଁ ଅବସ୍ଥିତ। ଏହି ଗ୍ରନ୍ଥିଟି ମୂତ୍ରମାର୍ଗର ପ୍ରଥମ 3 ସେଣ୍ଟିମିଟର ଅଂଶ ଚାରିପଟେ ଗୁଡ଼େଇ ହୋଇ ରହିଥାଏ। ସାଧାରଣତଃ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ଗ୍ରନ୍ଥିଟି ଆକାରରେ ବୃଦ୍ଧି ପାଇବା ଆରମ୍ଭ କରେ, ଫଳରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ। ରୋଗର ପ୍ରଥମ ଅବସ୍ଥାରେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗେ, ବିଶେଷ କରି ରାତିରେ। ପରବର୍ତ୍ତୀ ସମୟରେ ଉଭୟ ଦିନ ଓ ରାତିରେ ଘନ ଘନ ପରିସ୍ରା ହୁଏ। ଏହାଦ୍ୱାରା ରାତିରେ ନିଦ୍ରାରେ ବ୍ୟାଘାତ ଘଟିବା ସଙ୍ଗେ ସଙ୍ଗେ ରୋଗୀଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହୋଇଥାଏ। ମୂତ୍ରାଶୟର ଜୀବାଣୁ ସଂକ୍ରମଣ ଘଟି ପରିସ୍ରା ଜଳାପଡ଼ା ହୁଏ ଓ ସ୍ଥଳ ବିଶେଷରେ ପରିସ୍ରାରେ ରକ୍ତ ମଧ୍ୟ ପଡ଼ିପାରେ। ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଯୋଗୁଁ ମୂତ୍ରମାର୍ଗ ସଙ୍କୁଚିତ ହୋଇଯାଏ ଏବଂ ରୋଗୀ କୁନ୍ଥାଇ କୁନ୍ଥାଇ ଅତି ପତଳା ଧାରରେ ପରିସ୍ରା କରନ୍ତି। ପରିସ୍ରା କରିବା ପାଇଁ ଶୌଚାଳୟରେ 5-10 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିଯାଏ। ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଗଲା ପରି ଲାଗେ। ସ୍ଥଳ ବିଶେଷରେ ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ରୋଗୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ଏ କ୍ଷେତ୍ରରେ କୃତ୍ରିମ ମୂତ୍ରନଳୀର ପ୍ରୟୋଗରେ

0: ଜମି ରହିଥିବା ମୂତ୍ରକୁ ବାହାର କରିଦେବାର ଆବଶ୍ୟକ ପଡ଼ିଥାଏ। ଏ ରୋଗର ନିରୂପଣ ଅତି ସହଜ। ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ଅନେକ ଗୁଡ଼ିଏ ନୂଆ ନୂଆ ଔଷଧର ଉଦ୍ଭାବନ ପ୍ରୋଷ୍ଟେଟ୍ ଗ୍ରନ୍ଥି ଆକାର ବୃଦ୍ଧିଜନିତ ରୋଗ ଚିକିତ୍ସାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ତେବେ ଔଷଧ ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ। ଅପରପକ୍ଷରେ ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀ ସବୁଦିନ ପାଇଁ ସୁସ୍ଥ ହୋଇଯାଆନ୍ତି। ଅସ୍ତ୍ରୋପଚାରର 4 ଦିନ ପରେ ରୋଗୀ ଡାକ୍ତରଖାନାରୁ ଘରକୁ ଫେରିଆସନ୍ତି। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅନ୍ୟ ଏକ ବାର୍ଦ୍ଧକ୍ୟଜନିତ ସାଧାରଣ ମୂତ୍ର ରୋଗ। ଏହା ସାଧାରଣତଃ 60-80 ବର୍ଷ ମଧ୍ୟରେ ହୋଇଥାଏ। କର୍କଟ ରୋଗଗ୍ରସ୍ତ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଏ। ତେଣୁ ଏ ରୋଗର ଲକ୍ଷଣଗୁଡ଼ିକ ସାଧାରଣ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧିଜନିତ ଲକ୍ଷଣ ସହିତ ସମାନ। ଏହାଛଡ଼ା କର୍କଟ ରୋଗ ଅଣ୍ଟାର ମେରୁ ହାଡ଼ ଓ କଟିର ହାଡ଼କୁ ମାଡ଼ିଯିବା ଫଳରେ ଭୀଷଣ ଅଣ୍ଟା ବିନ୍ଧା ହୁଏ। ତେଣୁ ବୃଦ୍ଧ ବୟସରେ ଅଣ୍ଟା ବିନ୍ଧା ସାଧାରଣ ଚିକିତ୍ସାରେ ଉପଶମ ନହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ପାର୍ଶ୍ୱବର୍ତ୍ତୀ ମୂତ୍ରାଶୟ ଓ ମଳମାର୍ଗକୁ ବ୍ୟାପିଯିବା ଫଳରେ ମଳ ଓ ମୂତ୍ରରେ ରକ୍ତ ପଡ଼ିପାରେ। କର୍କଟ ରୋଗଗ୍ରସ୍ତ ପ୍ରୋଷ୍ଟେଟ୍ ଗ୍ରନ୍ଥିର ରୋଗ ନିରୂପଣ ସହଜ ସାପେକ୍ଷ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡ଼ିଲେ ଅସ୍ତ୍ରୋପଚାର ଦ୍ୱାରା ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଏ। ରୋଗୀ ଅନେକ ବର୍ଷ ଏକ ସକ୍ରିୟ ଜୀବନ ଯାପନ କରନ୍ତି। କିନ୍ତୁ ରୋଗର ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ 2ଟିକୁ ଅସ୍ତ୍ରୋପଚାର କରି କାଢ଼ି ଦିଆଯାଏ। ଏହାଦ୍ୱାରା କର୍କଟ ରୋଗକୁ ଆୟତ୍ତ ଅବସ୍ଥାକୁ ଅଣାଯାଏ। ରୋଗୀ ଯନ୍ତ୍ରଣାମୁକ୍ତ ହୋଇ ଏକ ସାଧାରଣ ଜୀବନ ଯାପନ କରନ୍ତି। ମୂତ୍ରାଶୟ ମାଂସପେଶୀର ଅତ୍ୟଧିକ କାର୍ଯ୍ୟପ୍ରବଣତା ଜନିତ ମୂତ୍ର ରୋଗ ବା ଓଭର ଆକ୍ଟିଭ ବ୍ଲାଡର ବାର୍ଦ୍ଧକ୍ୟରେ ଏକ ଅତି ସାଧାରଣ ମୂତ୍ର ରୋଗ। 60 ବର୍ଷ ବୟସରୁ ଉର୍ଦ୍ଧ୍ୱ ଶତକଡ଼ା 40% ଉଭୟ ପୁରୁଷ ଓ ସ୍ତ୍ରୀ ଏ ରୋଗରେ ଭୋଗିଥାନ୍ତି। ଏହା ମୂତ୍ରାଶୟର ଏକ ସ୍ନାୟବିକ ଦୁର୍ବଳତା ଜନିତ ରୋଗ, ଯାହାଫଳରେ ମୂତ୍ରାଶୟରେ ଅଳ୍ପ ପରିସ୍ରା ଜମିଗଲେ ମଧ୍ୟ ମୂତ୍ରାଶୟ ମାଂସପେଶୀ ଅନିୟନ୍ତ୍ରିତ ଭାବେ ଘନ ଘନ ସଙ୍କୁଚିତ ହୋଇଉଠେ। ଫଳରେ ରୋଗୀଙ୍କୁ ଘନ ଘନ ପରିସ୍ରା ଲାଗେ, ଅତର୍ଛିଆ ପରିସ୍ରା ଲାଗେ। ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ। ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ ଔଷଧ ସେବନ ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରନ୍ତି। ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା ବାର୍ଦ୍ଧକ୍ୟକୁ ଦୁର୍ବିସହ କରିଦେଇପାରେ। ସେଗୁଡ଼ିକୁ ବୟସର ପ୍ରଭାବ ବୋଲି ଧରିନେଇ ସହିଯିବା ଉଚିତ ନୁହେଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରିବେ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430 ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 11:15 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି।

ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ। ସେସେଲ୍ସର ରୋଚେ କଇମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ଦୁଇଟି ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରିବେ। ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି ତିନିଦିନିଆ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଗୁଜରାଟକୁ ତିନିଦିନିଆ ଗସ୍ତରେ ଥିବା ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର ଚିନ୍ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରକୁ ବ୍ୟାପକ କରାଯାଉଛି। ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରାୟ 62 କୋଟି ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ, ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି, ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ୍ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋରେଞ୍ଜ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁରୀ ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ସକାଳ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଘରୋଇ ଟୁର୍ ଅପରେଟରଙ୍କ ଦ୍ୱାରା କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରିଛି। ଯାତ୍ରା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଦସ୍ତାବିଜ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଭାରତରୁ ଯାତ୍ରା ଆରମ୍ଭ ନ କରିବାକୁ କୁହାଯାଇଛି, ଅନ୍ୟଥା ଯାତ୍ରା ପଥରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ଘରୋଇ ଟୁର୍ ଅପରେଟରଙ୍କ ପଞ୍ଜୀକରଣ ଏବଂ କୈଳାସ ମାନସରୋବର ଯାତ୍ରା ପାଇଁ ସେମାନେ ଅଧିକୃତ କି ନୁହଁ ତାହାର ମଧ୍ୟ ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛି। କୈଳାସ ମାନସରୋବର ଯାତ୍ରା କରୁଥିବା ପ୍ରାୟ 52 ଜଣ ଭାରତୀୟ ନାଗରିକ ଏବେ ଆବଶ୍ୟକ ନଥିପତ୍ର ଅଭାବରୁ ନେପାଳର କାଠମାଣ୍ଡୁଠାରେ ଅଟକି ରହିଛନ୍ତି। ସୁରକ୍ଷିତ ପରବର୍ତ୍ତୀ ଯାତ୍ରା ପାଇଁ ସେମାନେ ଜରୁରୀ ସହାୟତା ଆବଶ୍ୟକ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଗତ 20 ତାରିଖରେ ନଥୁଲା ପଥ ଦେଇ ଭାରତ ଚୀନ ସୀମା ଅତିକ୍ରମ କରି ଚୀନରେ ପ୍ରବେଶ କରିଛନ୍ତି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430କୁ ବୃଦ୍ଧି ପାଇଛି। ଦକ୍ଷିଣ ଆମେରିକୀୟ ଏହି ଦେଶରେ ଗତ ବୁଧବାର ଦିନ ଲଗାତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଏବଂ 7.5 ରହିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 68,900ରୁ ଅଧିକ ଲୋକ ନିଖୋଜ ଥିବା ସେମାନଙ୍କର ନିକଟ ସମ୍ପର୍କୀୟ ରିପୋର୍ଟ କରିଛନ୍ତି। ଲା ଗୁୟାଇରା ପ୍ରଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଭେନେଜୁଏଲା ଫାଉଣ୍ଡେସନ ଫର ସିସ୍ମୋଲୋଜିକାଲ ରିସର୍ଚ୍ଚ ପ୍ରତିଷ୍ଠାନ ଦେଇଥିବା ରିପୋର୍ଟ ଅନୁଯାୟୀ ଦେଶର କେନ୍ଦ୍ରୀୟ ଅଞ୍ଚଳରେ ପୁଣି 1.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ବିଜ୍ଞାନ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଲା ଗୁଆଇରାଠାରୁ 35 କିଲୋମିଟର ପଶ୍ଚିମରେ ରହିଥିଲା।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନ୍ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରାଯାଇଥିବା ନେଇ ଆମେରିକା ସେନା ସ୍ୱଷ୍ଟ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ଶୁକ୍ରବାର ଦିନ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଆମେରିକା ଆକାଶମାର୍ଗରୁ ଇରାନ୍ର ସାମରିକ ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ ଏବଂ ଡ୍ରୋନ୍ ସଂରକ୍ଷଣ କ୍ଷେତ୍ର ଆଦିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି। କେନ୍ଦ୍ରୀୟ କମାଣ୍ଡ କହିଛି, ଇରାନୀ ସେନା ଡ୍ରୋନ୍ ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଜାହାଜରେ 2 ନିୟୁତ ବ୍ୟାରେଲ୍ରୁ ଅଧିକ ଅଶୋଧିତ ତୈଳ ପରିବହନ କରାଯାଉଥିଲା। ଆମେରିକା ସହ ଯୁଦ୍ଧବିରତି ଚୁକ୍ତିକୁ ପାଳନ କରିବା ପାଇଁ ଇରାନ୍ ପାଖରେ ସୁଯୋଗ ରହିଥିବା ବେଳେ ଏହାକୁ ଅମାନ୍ୟ କଲେ ଇରାନ୍ ଏଭଳି ଆକ୍ରମଣ କରିଥିବା ଆମେରିକା ସେନା କହିଛି। ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗରେ ଏକ ସ୍ଥାନରେ ବିସ୍ଫୋରଣ ଘଟିଥିବା ନେଇ ଇରାନ୍ର ସରକାରୀ ଟେଲିଭିଜନ ସଂସ୍ଥା ସୂଚନା ପ୍ରଦାନ କରିଛି। ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ମହିଳାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। କୁଶିନଗର ଜିଲ୍ଲା ଅନ୍ତର୍ଗତ ଅହିରୁଳି ବଜାର ଥାନା ଅଞ୍ଚଳରେ ହଟ୍ପ୍ରିପ୍ରାଇଚ୍ ରାସ୍ତାରେ ଏକ କାର୍ ଏବଂ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଘଟଣାସ୍ଥଳରେ ମୋଟରସାଇକେଲରେ 3 ଜଣ ଯାକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖାଯାଇଥିବା ପୁଲିସ୍ କହିଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକ ବର୍ଗ ମ୍ୟାଚ୍ରେ ଶ୍ରୀକାନ୍ତ ଜାପାନ ପ୍ରତିପକ୍ଷ ୟୁଦାଇ ଓକିମୋଟୋଙ୍କୁ 22-10, 15-21 ଏବଂ 21-19 ସେଟ୍ରେ ପରାସ୍ତ କରିଛନ୍ତି। ଭାରତର ରୌନକ ଚୌହାନ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଭାରତର ଦେବିକା ସିହାଗ ସେମିଫାଇନାଲ୍ ପର୍ଯ୍ୟାୟରେ ଡେନମାର୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14-ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ଏ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମାହାମଲ ଏବଂ ଲିଓନ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430 ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତ।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଆମ କୁନି କୁନି ପିନାମାଲାଙ୍କ ଉପରେ ଆଧାରିତ କାର୍ଯ୍ୟକ୍ରମ ଶିଶୁ ରାଇଜ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସରିତା ପଣ୍ଡା ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆଜି ଏଥିରେ ସାକ୍ଷାତକାରରେ ରହିଛନ୍ତି ଶିଶୁ ପ୍ରତିଭା ପ୍ରଭାଶ୍ରୀ ପତି।
1: ଆସନ୍ତା 28 ଜୁନରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
2: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ ଷ୍ଟୋର ସୁନ୍ଦରଗଡ଼।

0: ପିଲାଏ ତମେମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 ମେଗାହର୍ଜ ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା। ଜାଣିଛ ପିଲାମାନେ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ପିଲାଏ, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହୁକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ, ଖଞ୍ଜଣୀ ଭଜନ ଓ କେନ୍ଦରା ପ୍ରଭୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା, ରୀତିନୀତି, ଚାଲିଚଳନି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା କାର୍ଯ୍ୟକ୍ରମକୁ ଏହି ଆକାଶବାଣୀ ହିଁ ପରିବେଷଣ କରିଥାଏ। ହଁ ପିଲାମାନେ, ସଂସ୍କୃତି, ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ହେଉଛି ଆକାଶବାଣୀ। କାହିଁକି ନା ଗାଁଠୁ ସହର ପ୍ରତ୍ୟେକ ଗଳିକନ୍ଦିରେ ପହଞ୍ଚିଥାଏ କେବଳ ଏହି ଆକାଶବାଣୀ।
1: ପିଲାମାନେ, ତମେମାନେ ଜାଣିଛ ନା ନାହିଁ, ପ୍ରତି ମାସରେ ପ୍ରତି 15 ଦିନରେ ଏକ ପକ୍ଷ ହୁଏ। ଏପରି ମାସରେ 2 ପକ୍ଷ, କୃଷ୍ଣପକ୍ଷ, ଶୁକ୍ଳପକ୍ଷ। କୃଷ୍ଣପକ୍ଷର ଶେଷରେ ଜହ୍ନ ଆଦୌ ଦେଖାଯାଏ ନାହିଁ, ତାକୁ ଅମାବାସ୍ୟା କହନ୍ତି। ଆଉ ଶୁକ୍ଳପକ୍ଷର ଶେଷରେ ଅର୍ଥାତ୍ ପୂର୍ଣ୍ଣମୀ ଦିନ ଜହ୍ନମାମୁଁ ବଡ଼ ତୋଫା ଦିଶେ। ତୁମେମାନେ ଶୁଣିଥିବ, କୁନି କୁନି ପିଲାମାନେ କାନ୍ଦିଲେ ରାତିରେ ଜହ୍ନଆଡ଼କୁ ଆଙ୍ଗୁଠି ଦେଖାଇ ମାଆମାନେ ଆଈମାନେ ଗୀତ ବୋଲି କହିଥାନ୍ତି, ଆ ଜହ୍ନମାମୁଁ ସରଗ ଶସି ମୋ କାନୁ ହାତରେ ପଡ଼ରେ ଖସି।

0: ଏଇ କଥା ଶୁଣି ସେଇ କୁନି ପିଲାମାନେ କାନ୍ଦ ବନ୍ଦ କରିଦିଅନ୍ତି। କିନ୍ତୁ ଜାଣିଛ, ଜହ୍ନ କେବେଠୁ ଆମମାନଙ୍କର ମାମୁଁ ହେଇଗଲେ?
1: ଗପ ଶୁଣି ନ,
0: ଅନେକ ଦିନ ତଳର କଥା। ସେତେବେଳେ ଦେବତା ଆଉ ଅସୁରମାନଙ୍କ ଭିତରେ ଲାଗିଥାଏ ଘୋର କଳି। କଳିର ସମାଧାନ ପାଇଁ ସେମାନେ ସ୍ଥିର କଲେ ସମୁଦ୍ର ମନ୍ଥନ କରିବେ, ସେଥିରୁ ଯାହା ବାହାରିବ ସେମାନେ ଭାଗ କରି ନେବେ ଏବଂ କଳି ତୁଟିଯିବ। ସେହି ଅନୁସାରେ ସମୁଦ୍ର ମନ୍ଥନ ହେଲା। ଅନେକ ମୂଲ୍ୟବାନ ପଦାର୍ଥ ମନ୍ଥନରୁ ବାହାରିଲା ଏବଂ ଶେଷରେ ମହାଲକ୍ଷ୍ମୀ ଅମୃତ କଳସଟିଏ ଧରି ବାହାରିଲେ। ତାଙ୍କ ସହିତ ଥିଲେ ଆଉ ଜଣେ ସୁନ୍ଦର ରୂପଧାରୀ ଦେବତା। ସେ ଦେବତା ଜଣକ ହେଉଛନ୍ତି ମନର ଦେବତା। ମନ ସ୍ଥିର ରଖିବା ଏବଂ ବ୍ୟଗ୍ର ହେବା ନିର୍ଭର କରୁଥିଲା ସେହି ଦେବତାଙ୍କ ଉପରେ। ଆଉ ସେ ଦେବତାଙ୍କ ନାଁ ଥିଲା ଚନ୍ଦ୍ର। ମା ଲକ୍ଷ୍ମୀଙ୍କ ସାଙ୍ଗରେ ଚନ୍ଦ୍ର ଦେବତାଙ୍କ ଆଗମନରେ ସବୁ

0: ଦେବତା ଏବଂ ଅସୁରମାନେ ଜାଣିବାକୁ ଚାହିଁଲେ ସେ କିଏ ବୋଲି। ଲକ୍ଷ୍ମୀ କହିଲେ, ସେ ହେଉଛନ୍ତି ମୋ ଭାଇ। ଯେହେତୁ ଅନ୍ନ ସମ୍ପଦ ଏବଂ ବିଭବର ଦେବୀ ବୋଲି ଲକ୍ଷ୍ମୀଙ୍କୁ ଆମେ ମା ଅନ୍ନପୂର୍ଣ୍ଣା ବୋଲି କହିଥାଉ, ସେଇଥିପାଇଁ ମା ଲକ୍ଷ୍ମୀଙ୍କ ଭାଇ ଭାବରେ ଚନ୍ଦ୍ର ପାଲଟିଗଲେ ସମସ୍ତଙ୍କର ମାମୁଁ।
1: ହଁ ପିଲେ, ଏହି ପୂର୍ଣ୍ଣମୀ ମଧ୍ୟରେ ଦେବସ୍ନାନ ପୂର୍ଣ୍ଣମୀ ହେଉଛି ଅନ୍ୟତମ। ଜ୍ୟେଷ୍ଠ ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମା ନାମରେ ପରିଚିତ। ସେଦିନ ଜଗନ୍ନାଥ ଧାମଠାରେ ଠାକୁରମାନଙ୍କର ସ୍ନାନ କ୍ରିୟା ସଂଦର୍ଶନ କରିବା ପାଇଁ ବହୁ ଯାତ୍ରୀ ସମାଗମ ହୋଇଥାନ୍ତି।

ଜାଣିଛ ପିଲାମାନେ, ଭାରତର ପ୍ରସିଦ୍ଧ ବୈଜ୍ଞାନିକ ଓ ପରିସଂଖ୍ୟାନ ବିଶେଷଜ୍ଞ ପ୍ରସାଦ ଚନ୍ଦ୍ର ମହଲାନୋବିସ୍ଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ବା ନ୍ୟାସନାଲ୍ ଷ୍ଟାଟିଷ୍ଟିକ୍ସ ଡେ ଭାବେ ପାଳନ କରାଯାଏ। ସେ ପିସି ମହଲାନୋବିସ୍ ନାମରେ ପରିଚିତ ଥିଲେ। ମୁଖ୍ୟ ପରିସଂଖ୍ୟାନ ମାପ ମହଲାନୋବିସ୍ ଦୂରତା ନିମନ୍ତେ ସେ ସ୍ମରଣୀୟ। ସେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣ ଲାଭ କରିଥିଲେ। 1950 ମହଲାନୋବିସ୍ ଜାତୀୟ ନମୁନା ସର୍ଭେ ପ୍ରତିଷ୍ଠା କରିଥିଲେ ଏବଂ ଦେଶରେ ପରିସଂଖ୍ୟାନ କାର୍ଯ୍ୟକଳାପର ସମନ୍ୱୟ ଲାଗି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ମଧ୍ୟ ସ୍ଥାପନ କରିଥିଲେ। ବନ୍ୟା ନିୟନ୍ତ୍ରଣ ଯୋଜନା ନିମନ୍ତେ ପରିସଂଖ୍ୟାନର ପ୍ରୟୋଗରେ ସେ ଥିଲେ ଅଗ୍ରଣୀ। ଦ୍ୱିତୀୟ ପଞ୍ଚବାର୍ଷିକୀ ଯୋଜନାରେ ତାଙ୍କ ମାର୍ଗଦର୍ଶନରେ ଭାରତ ଔଦ୍ୟୋଗିକରଣରେ ବଡ଼ ଲମ୍ଫ ଦେଇ କିଛି ସର୍ବବୃହତ୍ ଉଦ୍ୟୋଗ ସ୍ଥାପନ କରିଥିଲା। ସେଥିପାଇଁ ତାଙ୍କୁ ସମ୍ମାନ ଜଣାଇବାକୁ ତାଙ୍କ ଜନ୍ମଦିନ ଜୁନ 29 ଜାତୀୟ ପରିସଂଖ୍ୟାନ ଦିବସ ବା ନ୍ୟାସନାଲ୍ ଷ୍ଟାଟିଷ୍ଟିକ୍ସ ଡେ ଭାବେ ପାଳନ କରିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ 2006 ଘୋଷଣା କରିଥିଲେ। ଜାଣିଛ ପିଲାମାନେ, ଆମ ଦେଶ ଭାରତର ପୂର୍ବତନ ସୁନାମଧନ୍ୟ ଚିକିତ୍ସକ, ଶିକ୍ଷାବିତ୍, ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ରାଜନେତା ଭାରତରତ୍ନ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସ୍ମରଣାର୍ଥେ ପ୍ରତି ବର୍ଷ ଜୁଲାଇ 1 ପାଳନ କରାଯାଇଥାଏ ଜାତୀୟ ଡାକ୍ତର ଦିବସ। ହଁ ପିଲେ, ସମଗ୍ର ବିଶ୍ୱ ଯେତେବେଳେ ଏକ ମହାମାରୀଠାରୁ ମୁକ୍ତି ପାଇବା ପାଇଁ ସଂଗ୍ରାମ କରୁଛି, ଠିକ୍ ସେହି ସମୟରେ ଏହି ଡାକ୍ତରମାନେ ଆଗଧାଡ଼ିର ସଂଗ୍ରାମ ଯୋଦ୍ଧା ଭାବରେ ଆଗେଇ ଆସିଛନ୍ତି। ଡାକ୍ତରଙ୍କ ଆବଶ୍ୟକତା ସବୁଦିନେ ରହିଥିବା ବେଳେ ଆଜିର କରୋନା ମହାମାରୀ ସମୟରେ ସେମାନଙ୍କ ଅବଦାନକୁ ଭୁଲି ହେବ ନାହିଁ। ଆହୁରି ଜାଣିଥିବ ପିଲେ, ଡାକ୍ତର ହେଉଛନ୍ତି ସବୁଦିନ ପାଇଁ ପ୍ରକୃତ ହିରୋ। ଆଜିର କରୋନା ମହାମାରୀ ସମୟରେ ଯେଉଁ ଡାକ୍ତରମାନେ ନିଜର ନିଃସ୍ୱାର୍ଥପର ସେବା ପ୍ରଦାନ କରିଆସୁଛନ୍ତି, ଏବେ ସେମାନଙ୍କୁ ଧନ୍ୟବାଦ ଦେବାର ସମୟ ଆସିଛି। ହଁ, ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ପଛଘୁଞ୍ଚା ନଦେଇ କିଭଳି ରୋଗୀଟିଏ ସୁସ୍ଥ ହେବ, ଡାକ୍ତରମାନେ ଦିନରାତି ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ରୋଗୀଙ୍କ ଚିକିତ୍ସା ଭିତରେ ଅନେକ ଡାକ୍ତର ନିଜେ ମଧ୍ୟ ସଂକ୍ରମିତ ହେଉଛନ୍ତି, ହେଲେ ସେମାନଙ୍କ ନିଷ୍ଠା ଓ ସେବା ମନୋଭାବ ସେମାନଙ୍କୁ ମହାମାରୀଠାରୁ ଦୂରେଇ ରଖିପାରିନାହିଁ। ପ୍ରତ୍ୟେକ ଦିନ ଏକାଧିକ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ହେଁ କରୋନା ସଂକ୍ରମିତ

ବ୍ୟକ୍ତିଟିଏ ଯେ ଅନ୍ୟ ରୋଗୀଠାରୁ ଭିନ୍ନ ଏକଥା ନ ଭାବି ଡାକ୍ତରମାନେ ସେବା ଦେଇ ଚାଲିଛନ୍ତି। କରୋନା ମୁକାବିଲା ସମୟରେ ଡାକ୍ତରମାନଙ୍କୁ ଘଣ୍ଟା ଘଣ୍ଟା ଧରି PPE ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିବାକୁ ପଡ଼ୁଛି। ଆଜିର ଏକ ଜଟିଳ ପରିସ୍ଥିତିରେ ଯେଉଁ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା ଭାବେ ନିଜକୁ ପ୍ରମାଣିତ କରିଛନ୍ତି, ସେମାନଙ୍କ ପାଇଁ ସମସ୍ତେ କୃତଜ୍ଞ ରହିବେ। ସତରେ ପିଲେ, ଏହି ଆଗଧାଡ଼ିର ସଂଗ୍ରାମ ଯୋଦ୍ଧା ଡାକ୍ତରମାନଙ୍କୁ କୋଟି କୋଟି ପ୍ରଣାମ।

ହ୍ୟାପି ଡକ୍ଟର। ପିଲାଏ, ତୁମେମାନେ ଜାଣିଛ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସିଂ ଭାରତର ଅଷ୍ଟମ ପ୍ରଧାନମନ୍ତ୍ରୀ ଥିଲେ। ସେ 1927 ମସିହା ଜୁଲାଇ ମାସ 1 ତାରିଖରେ ଜନ୍ମଗ୍ରହଣ କରି 2007 ମସିହା ଜୁଲାଇ ମାସ 8 ତାରିଖରେ 80 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ସେ 1990 ମସିହା ନଭେମ୍ବର 10 ତାରିଖରୁ 1991 ମସିହା ଜୁନ୍ ମାସ 21 ତାରିଖ ଯାଏଁ ଭାରତର ଅଷ୍ଟମ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ଶ୍ରୀଯୁକ୍ତ ଭେଙ୍କଟରମଣ ରାଷ୍ଟ୍ରପତି ଥିଲେ। ହଁ ପିଲାମାନେ, ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ରକ୍ଷାମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଜାଣିଛ ପିଲାମାନେ, କ୍ରୀଡ଼ା ସାମ୍ବାଦିକଙ୍କ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ମାସ 2 ତାରିଖରେ ପାଳିତ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ବିଶ୍ୱର ସମସ୍ତ କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ଦିବସ ଉତ୍ସର୍ଗ କରାଯାଇଛି। କ୍ରୀଡ଼ା ସାମ୍ବାଦିକତା ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ। କ୍ରୀଡ଼ା ଲୋକଙ୍କୁ ଉତ୍ସାହିତ କରି ବିଶ୍ୱସ୍ତରୀୟ ପ୍ରଭାବ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନ ନିଜର 70ତମ ବାର୍ଷିକୀ ଅବସରରେ ଏହି ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେବା ପରେ 1994 ମସିହାରେ ପ୍ରଥମ ଥର ପାଳିତ ହୋଇଥିଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। 1924 ମସିହା ଜୁଲାଇ ମାସ 2 ତାରିଖରେ ପ୍ୟାରିସ୍ଠାରେ ଅନୁଷ୍ଠିତ ସମର ଅଲମ୍ପିକ୍ସରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନ ପ୍ରତିଷ୍ଠା ହୋଇଥିଲା। ସମଗ୍ର ବିଶ୍ୱରେ କ୍ରୀଡ଼ା ସାମ୍ବାଦିକତା ସହ ବନ୍ଧନକୁ ମଜବୁତ କରିବାକୁ ଏହା ପ୍ରାଧାନ୍ୟ ଦେଇଥିଲା। ଜାଣିଛ ପିଲାମାନେ, ପ୍ରତି ବର୍ଷ ଜୁଲାଇ ମାସ 3 ତାରିଖରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଏ। ପ୍ଲାଷ୍ଟିକ୍ ପ୍ରଦୂଷଣ ଏବଂ ପ୍ରକୃତି ଉପରେ ଏହାର ହାନିକାରକ ପ୍ରଭାବ ଉପରେ ଜନସଚେତନତା ସୃଷ୍ଟି ଏହି ଦିବସ ପାଳନର ଉଦ୍ଦେଶ୍ୟ। ପ୍ଲାଷ୍ଟିକ୍ ଯୋଗୁଁ ପରିବେଶକୁ ବହୁତ କ୍ଷତି ପହଞ୍ଚାଇଥାଏ। ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ୍ ନଷ୍ଟ ହେବା ପାଇଁ 100ରୁ 500 ବର୍ଷ ସମୟ ଲାଗିଥାଏ। ଦିନକୁ ଦିନ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାର ବୃଦ୍ଧି ଏବେ ଏକ ବଡ଼ ବୈଷୟିକ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଏ ଦିଗରେ ଜନସଚେତନତା ବୃଦ୍ଧି ନିତ୍ୟାନ୍ତ ଆବଶ୍ୟକ ହୋଇପଡ଼ିଛି। 2009 ମସିହାରେ ପ୍ରଥମ କରି ପଶ୍ଚିମ ୟୁରୋପ ଦ୍ୱାରା ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ଆରମ୍ଭ କରାଯାଇଥିଲା। ପ୍ଲାଷ୍ଟିକ୍ ବ୍ୟାଗ୍ର ଉପଯୋଗକୁ ଶେଷ କରିବା ଏହାର ଉଦ୍ଦେଶ୍ୟ ଥିଲା। ଲୋକଙ୍କୁ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାରରୁ ଦୂରେଇ ରହିବା ଏବଂ ପ୍ରକୃତି ଅନୁକୂଳ ସାମଗ୍ରୀ ଉପଯୋଗ ନିମନ୍ତେ ଏହି ଦିନ ପ୍ରୋତ୍ସାହିତ କରାଯାଇଥାଏ। କିନ୍ତୁ ଏବେ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାର ଯେଉଁ ମାତ୍ରାରେ ବୃଦ୍ଧି ପାଉଛି ତାହାକୁ ଦେଖିଲେ କେବଳ ଗୋଟିଏ ଦିନ ନୁହେଁ, ଲୋକଙ୍କୁ ପ୍ରତିଟି ଦିନ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରିବା ଜରୁରୀ ହୋଇପଡ଼ିଛି। ଭାରତରେ ଦେଶବ୍ୟାପୀ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବ୍ୟାନ୍ ହୋଇଛି, ତଥାପି ଅଧିକାଂଶ ସ୍ଥାନରେ ଏହାର ବ୍ୟବହାର ହେଉଛି। ତେଣୁ କଟକଣା କଡ଼ାକଡ଼ି କରାଯାଇ ଏହାର ବିକଳ୍ପ ଦିଗରେ ସରକାର ତଥା ପ୍ରଶାସନକୁ ଦୃଷ୍ଟି ଦେବାକୁ ପଡ଼ିବ।

ଜାଣିଛ ପିଲାମାନେ, ଏନ୍ଏସ୍ଏସ୍ ବ୍ୟୁରୋ ପକ୍ଷରୁ ଇଚ୍ ୱାନ୍ ପ୍ଲାଣ୍ଟ ୱାନ୍ ମାନେ ଗୋଟିଏ ପିଲା ଗୋଟିଏ ଗଛ ସ୍ଲୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ 500 ସ୍ୱେଚ୍ଛାସେବୀ ନିଜ ଘରର ଚତୁର୍ପାର୍ଶ୍ୱ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଛନ୍ତି। ବନ ମହୋତ୍ସବ ସପ୍ତାହ ଅବସରରେ ଜୁଲାଇ 1 ତାରିଖରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। ହଁ ପିଲେ, ଯଦି ପ୍ରକୃତି ଡାଇନୋସର ଭଳି କେତେକ ପ୍ରଜାତିର ଜୀବକୁ ଲୋପ କରିପାରେ, ମଣିଷ ବା କାହିଁକି ନିଶ୍ଚିହ୍ନ ନହେବ? ଯେଉଁଭଳି ଭାବରେ ପାଣି ଓ ପବନ ଦୂଷିତ ହେବାରେ ଲାଗିଛି ଓ ଜଙ୍ଗଲ ସମ୍ପଦର କ୍ଷୟ ଘଟୁଛି, ସାବଧାନ ନହେଲେ ବଞ୍ଚିବା ଅସମ୍ଭବ ହୋଇପଡ଼ିବ। ହଁ, ମଣିଷ ଆଜି ଛିଡ଼ା ହୋଇଛି ପ୍ରଶ୍ନର ଦୋଛକିରେ। ଆର୍ଥିକ ପ୍ରଗତି ଆଗେ ନା ପରିବେଶ ସୁରକ୍ଷା ଆଗେ? ଏହି ପ୍ରଶ୍ନର ସମାଧାନରେ ନିହିତ ରହିଛି ଆମର ଅସ୍ତିତ୍ୱ। ଆଗେ ବଞ୍ଚିଲେ ତ ଯାବତୀୟ ପ୍ରଗତିର ମୂଲ୍ୟ ରହିବ।

ଜାଣିଛ ପିଲାମାନେ, ପ୍ରବଳ ଖରା ତା ସାଙ୍ଗକୁ ଗରମ, ଏହି ସମୟରେ ଦେହ ଓ ମୁଣ୍ଡକୁ ଥଣ୍ଡା କଲା ଭଳି ଖାଦ୍ୟ ଦରକାର। ଲିଚୁ, ସେଉ, ତରଭୁଜ ପରି ଫଳ ନିହାତି ଖାଇବା ଦରକାର। ଏହିସବୁ ଫଳରେ ଯଥେଷ୍ଟ ପରିମାଣର ଭିଟାମିନ୍ ଅଛି ଏବଂ ଅଧିକ ଜଳୀୟ ଅଂଶ ଥିବା ଯୋଗୁଁ ଚର୍ମ ପାଇଁ ଉପକାରୀ ମଧ୍ୟ। ସେହିପରି ଖରାଦିନର ପରିବା ଭିତରେ ବ୍ରୋକୋଲି, କାକୁଡ଼ି, ବିଭିନ୍ନ ପ୍ରକାର ସାଲାଡ଼ ଦରକାର। ତା ସହିତ ପ୍ରତିଦିନ ମୁଖ୍ୟ ଖାଦ୍ୟ ସହିତ ପୋଦିନା, ଅଁଳା ଚଟଣି ମଧ୍ୟ ଖାଇପାରିବ। ଖରାଦିନେ ରକ୍ତଚାପ ବଢ଼ିଯାଏ, ଏହାକୁ ସ୍ୱାଭାବିକ କରିବା ଲାଗି ବାଦାମ ଗୁଣ୍ଡ, ଧନିଆ ଗୁଣ୍ଡ, ପେସ୍ତା, କେଶର ଆଦି ଦୁଧ ଓ ଚିନିରେ ମିଶାଇ ଏକ ପ୍ରକାର ସର୍ବତ କରାଯାଇପାରେ। ଏହା ଛଡ଼ା ସିଝା ମକା ଖରାଦିନେ ଖାଇଲେ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ, କିନ୍ତୁ ତାପମାତ୍ରା ବଢ଼ିବା ସହିତ ଚର୍ବିଜାତୀୟ ଖାଦ୍ୟ ବର୍ଜନ କରିବା ଉଚିତ, ବରଂ ଅଧିକ ଶ୍ୱେତସାର ଖାଇବା ଉଚିତ। ଗ୍ରୀଷ୍ମକାଳରେ ପ୍ରତିଦିନ ସକାଳୁ 1 ଲିଟର ପାଣି ଓ କିଛି ଲେମ୍ବୁ ରସ ପିଇପାରିବ। ସକାଳେ ଜଳଖିଆରେ ଖାଇବ କିଛି ଫଳ ଓ ଟୋଷ୍ଟ ବା ସିଝା ପିଠା, ପାଉଁରୁଟି ସହିତ ଟମାଟୋ ଓ କାକୁଡ଼ିର ସ୍ୟାଣ୍ଡୱିଚ୍ କରି ଖାଇଲେ ମଧ୍ୟ ଭଲ। ଏହା ସହିତ ସକାଳେ ଥଣ୍ଡା କଫି ଓ ଦହି ଖାଇପାରିବ। ମଧ୍ୟାହ୍ନ ଭୋଜନରେ ରୁଟି ବା ଅଳ୍ପ ଭାତ, ଡାଲି, ସବୁଜ ପନିପରିବାର ତରକାରୀ ଖାଇପାରିବ। ଅପରାହ୍ନରେ ଭୋକ ଲାଗିଲେ ପଇଡ଼ ପାଣି, ଫଳରସ, ଲେମ୍ବୁ ରସ ପିଆଯାଇପାରିବ। ଯଦି ରାତ୍ରି ଭୋଜନରେ ବିଳମ୍ବ ହେବାର ଥାଏ ତେବେ ସାଣ୍ଡୱିଚ୍, ପରିବା ଚାଟ୍ ଖାଇବ। ମଧ୍ୟାହ୍ନ ଭୋଜନ ପରେ ରାତିର ଖାଦ୍ୟ ଖାଇବ। ଆଇସ୍କ୍ରିମ୍ ବା ମିଠା ଖାଇବ, କିନ୍ତୁ ଆମିଷ ଖାଦ୍ୟ ସପ୍ତାହରେ ମାତ୍ର 2 ଥର ଖାଇଲେ ଭଲ, କାରଣ ଅତ୍ୟଧିକ ଆମିଷ ଖାଦ୍ୟ ଶରୀରରେ ଉତ୍ତାପ ସୃଷ୍ଟି କରେ, ଯାହାକି ଖରାଦିନେ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଯେଉଁ ଖାଦ୍ୟ ଖାଅ ନା କାହିଁକି ଦିନ ଭିତରେ 8 ଗ୍ଲାସ୍ ପାଣି ନିଶ୍ଚିତ ପିଇବ। ତରଭୁଜର ଶସକୁ ବାହାର କରି ସେଥିରୁ ମଞ୍ଜି ବାହାର କରିବ ଏବଂ ହାତରେ ଚକଟି ମୁହଁରେ ବୋଳି ରଖିବ। ଦେଖିବ କିଛି ସମୟ ପରେ ଚର୍ମର ଚମକ ଫେରିଆସିବ। ଖାଦ୍ୟ ପାନୀୟରେ ସତର୍କତା ଅବଲମ୍ବନ କଲେ ଖରା ବାଧିବନି ଏବଂ ଶରୀର ଓ ମନ ଥଣ୍ଡା ରହିବ।

0: ପିଲାମାନେ ଆଜି ତୁମମାନଙ୍କ ପାଇଁ ରହିଛି ଗୋଟିଏ ବଢ଼ିଆ ଗପ। ଗପର ନାଁ ହେଉଛି ଅସଲ ବନ୍ଧୁତା। ଗୋଟିଏ ନଈକୂଳରେ ଥାନ୍ତି ଦୁଇଟି କୁନି କୁନି ଚଢ଼େଇ, ଗୋଟିଏ ବାଇ ଚଢ଼େଇ ଓ ଆଉ ଗୋଟିଏ ଫୁଲ ଚୁଇଁ ଚଢ଼େଇ। ଦୁଇ ଜଣ ଯାକ ଭାରି ସାଙ୍ଗ। ନଈକୂଳର ତାଳ ଗଛରେ ବସା ବାନ୍ଧିଥାଏ ବାଇ ଚଢ଼େଇ। ଟିକେ ଦୂରକୁ ଗୋଟିଏ ଡେଙ୍ଗା ଅସନ ଗଛରେ ଫୁଲ ଚୁଇଁ ଚଢ଼େଇ ତାର ଘର କରିଥାଏ। ଦିନେ ଫୁଲ ଚୁଇଁ ଚଢ଼େଇର କୁନି ପୁଅକୁ ଚର ହେଲା। ଏକଥା ଶୁଣି ବାଇ ଚଢ଼େଇ ଧାଇଁ ଆସିଲା ତା ସାଙ୍ଗର ଘରକୁ। କ'ଣ କରିବେ, ଦିହେଁ ଡାକ୍ତର ଖୋଜିବା ପାଇଁ ବାହାରି ପଡ଼ିଲେ। ଏତିକିବେଳେ କାଠ କମ୍ପା କହିଲା ଯେ ଏଠାରୁ ବହୁ ଦୂରରେ ପାହାଡ଼ ତଳେ ଗୋଟିଏ କଜଳପାତି ଅଛି, ସେ ସବୁ ରୋଗର ଔଷଧ କଥା ଜାଣେ। ହେଲେ ସେଥିପାଇଁ ସେ ପାହାଡ଼ ପାଖରେ ଯାଇ ଘର କରିବାକୁ ପଡ଼ିବ, କାରଣ ସେ ନଈକୁଳିଆ ଚଢ଼େଇଙ୍କୁ ଔଷଧପତ୍ର ଦିଏ ନାହିଁ। ଏବେ ବାଇ ଚଢ଼େଇ ଓ ଫୁଲ ଚୁଇଁ କ'ଣ କରିବେ? ବାଇ ଚଢ଼େଇ ତ ନଈକୂଳ ଛାଡ଼ି ଯାଇପାରିବ ନାହିଁ, ଏଣେ ସେ ନଗଲେ ଫୁଲ ଚୁଇଁ ଚଢ଼େଇ ସେଠି ବିଚରା ଏକା ହୋଇଯିବ। ଶେଷକୁ ସେ ସ୍ଥିର କଲା ଯେ ଫୁଲ ଚୁଇଁ ଚଢ଼େଇ ସହିତ ଯାଇ ସେହି ପାହାଡ଼ ପାଖରେ ବସା କରିବ ଏବଂ ସାଙ୍ଗକୁ ତାର ଭଲ ମନ୍ଦରେ ସାହାଯ୍ୟ କରିବ। ସେହିଦିନୁ ଫୁଲ ଚୁଇଁ ଓ ବାଇ ଚଢ଼େଇ ଯାଇ ପାହାଡ଼ ତଳେ ଘର କରି ରହିଲେ। ମୋ କଥାଟି ସରିଲା, ଫୁଲ ଗଛଟି ମରିଲା। ପିଲାମାନେ ଆଜି ଆସନା ରେଫ୍ ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। ଗ ବରେ ରେଫ୍, ସ ଫ ଉପରେ ରେଫ୍ ସର୍ପ, ସ ପ ଉପରେ ରେଫ୍ ସର୍ପ, ଦରେ ହର୍ଷକର ଦୁ, ଜରେ ଓକାର ରେଫ୍ ଗ ଦୁର୍ଯୋଗ, ସ ବରେ ଓକାର ରେଫ୍ ଦୟ ସର୍ବୋଦୟ, ଉ ବରେ ରେଫ୍ ର ଉର୍ବର, ଗ ଭରେ ରେଫ୍ ଗର୍ଭ, ମ ଗରେ ରେଫ୍ ମର୍ଗ, କ ପରେ ଦୀର୍ଘକାର ରେଫ୍ ର କର୍ପୂର, ମ ମରେ ରେଫ୍ ମର୍ମ, ତ କରେ ରେଫ୍ ତର୍କ, ବ ଗରେ ରେଫ୍ ବର୍ଗ, ନ କରେ ରେଫ୍ ନର୍କ, ବ ହରେ ହର୍ଷିକାର ରେଫ୍ ଭରେ ଦୀର୍ଘକାର ତ ବହିର୍ଭୂତ, ହ ମୁଧନେଶ୍ୱରେ ରେଫ୍ ହର୍ଷ, ବ ମୁଧନେଶ୍ୱରେ ରେଫ୍ ଆକାର ବର୍ଷା, ଦୀର୍ଘ ଇ ମୁଧନେଶ୍ୱରେ ରେଫ୍ ଆକାର ଈର୍ଷା, କ କରେ ରେଫ୍ ଟ କର୍କଟ, ମ କରେ ରେଫ୍ ଟ ମର୍କଟ, ସ ବରେ ରେଫ୍ ତରେ ହଳନ୍ତ ସର୍ବତ, ମା ଗରେ ରେଫ୍ ତାଲବେଶରେ ଦୀର୍ଘଇକାର ର ମାର୍ଗ ଶିର, ପ ବରେ ରେଫ୍ ପର୍ବ, ପରେ ଦୀର୍ଘକାର ପୁ ବରେ ରେଫ୍ ପୂର୍ବ, ପ ବରେ ରେଫ୍ ଆକାର ଅଣରେ ଦୀର୍ଘଇକାର ଣି ପର୍ବାଣୀ। ପିଲାମାନେ ଏବେ ଆସ, ଜଣେ ଶିଶୁ ପ୍ରତିଭାଙ୍କୁ ସାକ୍ଷାତ କରିବା। ତୁମ ନାଁ କ'ଣ?
1: ମୋ ନାଁ ପ୍ରଭାଶ୍ରୀ ପତି।
0: ତୁମେ କୋଉଠି ରହୁଛ?
1: ମୁଁ କୋଇନଗରରେ ରହୁଛି।
0: ତୁମେ କୋଉ କ୍ଲାସରେ ପଢୁଛ?
1: କେଜି ଟୁରେ ପଢୁଛି।
0: କୋଉ ସ୍କୁଲରେ?
1: ହାପି ଆମରେ।
0: ବହୁତ ବଢିଆ କଥା। ଆଚ୍ଛା ପ୍ରଭାଶ୍ରୀ, ତୁମକୁ କିଛି ଶ୍ଳୋକ ଆସେ?
1: ହଁ।
0: କି ଶ୍ଳୋକ ଆସେ ଟିକେ ଗାଇଦେଲ।

0: ନାହିଁ।
1: ବାଃ, ବଢିଆ ବୋଲିଲ। ଏଇ ମନ୍ତ୍ର, ଶ୍ଲୋକ, ପ୍ରାର୍ଥନା ଏଗୁଡ଼ାକ ସବୁ ତମକୁ କିଏ ଶିଖେଇଛନ୍ତି?
0: ମତେ ଏଗୁଡା ସବୁ ମୋର ଜେଜେ ବାବା ଶିଖେଇଛନ୍ତି।
1: ବାଃ, ବଢିଆ କଥା। ଆଚ୍ଛା, ତୁମେ ଗୋଟେ ଗପ କହିପାରିବ?
0: ହଁ,
1: ହଉ ତାହେଲେ କହିଦିଅ।
0: ଖରାଦିନ ହେଇଥାଏ, କାଉକୁ ଭାରି ଶୋଷ ଲାଗିଲା, ସେ କୋଉଠୁ ହେଲେ ପାଣି ପାଇଲା ନାହିଁ। କାହିଁକି ନା ସବୁଆଡେ ଖରା ହବାରୁ ନଦୀ, ନାଳ, ପୋଖରୀ, ଗୋଡିଆରୁ ସବୁ ପାଣି ଶୁଖି ଯାଇଥାଏ। କାଉ କଣ କରିବ କିଛି ଭାବି ପାରିଲା ନାହିଁ, ଖାଲି କା କା କହି ସବୁଆଡେ ଉଡି ପଡିଥାଏ। କୋଉଠି ହେଲେ ପାଣି ପାଇଲା ନାହିଁ। ତାପରେ ଏମିତି ବୁଲୁ ବୁଲୁ ସେ ଗୋଟିଏ ଜାଗାରେ ଗୋଟିଏ ମାଠିଆ ଥିବାର ଦେଖିଲା। ସେ ସେଠିକି ଯାଇ ଦେଖିଲା, ସେଠି ପାଣି ଟିକିଏ ଅଛି, ତାର ତ ଥଣ୍ଡା ପାଇଲା ନାହିଁ। ସେ କରିବ କଣ, ଗୋଟିଏ ଭୋଜି ପାଞ୍ଚିଲା, କଲା କଣ ନା ଗୋଟେ ଗୋଡିଆ ନା ମାଠିଆ ଭିତରକୁ ପକେଇଦେଲା। ଯୋଉ ପାଣି ଟିକକ ଆସିଲା ସିଏ ତାକୁ ପିଇ ଦେଲା। ପୁଣି ଥରେ ସେଇଆ କଲା, ସେ ଗୋଡିଆ ଥାଏ ପାଣିରେ ପକଉଥାଏ, ଯା ପାଣି ଉଠେ ସେ ପାଣିକୁ ପିଇକି ତାର ଶୋଷ ମେଣ୍ଟାଏ। ଏମିତି କରୁ କରୁ ତାର ଶୋଷ ମେଣ୍ଟି ଗଲା, ସେ ବହୁତ ଖୁସି ହେଇଗଲା। ସେ ତାପରେ କଣ କଲା ନା କା କା କହି ଫୁରକି ନା ଉଡିକି ବହୁତ ଦୂରକୁ ପଳେଇ ଗଲା।
1: ବାଃ, ବଢିଆ ଗପଟେ କହିଲ। ଆଚ୍ଛା, ତମେ ତ ଏତେ ପାଠ ପଢୁଛ, ତମକୁ କିଛି ରାଇମ୍ସ ଆସେ?
0: ହଁ,
1: ତାହେଲେ ଗୋଟେ ରାଇମ୍ସ ବୋଲି ଦିଅ।
0: ମଛଲି ଜଲ କି ରାନୀ ହେ, ଜୀବନ ଉସକା ପାନି ହେ, ହାତ ଲଗାଓ ତୋ ଡର ଜାଏଗି, ବାହାର ନିକାଲୋ ତୋ ମର ଜାଏଗି, ପାନି ମେ ଡାଲୋ ତୋ ତେର ଜାଏଗି, ପାନି ମେ ଡାଲୋ ତୋ ତେର ଜାଏଗି, ଥୋଡ଼ା ପାନି ପିଇ ଜାଏଗି।
1: ବାଃ, ବଢିଆ ବୋଲିଲ। ତୁମକୁ ପାଠ ପଢିବା ଛଡ଼ା ଆଉ କଣ କରିବାକୁ ଭଲ ଲାଗେ?
0: ଖେଳିବାକୁ, କାର୍ଟୁନ ଦେଖିବାକୁ, ଡ୍ରଇଂ କରିବାକୁ।
1: ବହୁତ ବଢିଆ କଥା। ତୁମେ ବଡ ହେଲେ କଣ ହବ?
0: ମୁଁ ଡକ୍ଟର ହେବି।
1: ବହୁତ ବଢିଆ କଥା, ତୁମର ଆଶା ପୂରଣ ହେଉ। ତୁମେ ଏମିତି ବଢିଆ ବଢିଆ ଗୀତ ବୋଲୁଥାଅ, ତୁମ ଭବିଷ୍ୟତ ଉଜ୍ଜଳମୟ ହେଉ।
2: ପିଲାମାନେ, ଆଜି ତ ସମୟ ହେଲାଣି, ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସମାଚାର ପ୍ରଭାତରେ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ସୁଗମ ସଙ୍ଗୀତର କେତୋଟି ଗୀତ। ଗୀତଟିକୁ ଶୁଣିବା ବନବିହାରୀ ଜେନାଙ୍କ କଣ୍ଠରେ କ୍ଷୀରୋଦ ଚନ୍ଦ୍ର ପୋଥଳଙ୍କ ରଚନାରୁ।

ଶ୍ରୋତା ବନ୍ଧୁ ଶୁଣିଲେ ଅନିତା ଗୋସ୍ୱାମୀ ଏବଂ ବନବିହାରୀ ଜେନାଙ୍କ ଯୁଗଳ କଣ୍ଠରେ ଏ ଲଘୁସଙ୍ଗୀତଟିକୁ ରଚନା କରିଥିଲେ କ୍ଷୀରୋଦ ଚନ୍ଦ୍ର ପଥଳ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ବଣପାହାଡ଼ ଗୀତ କ୍ରମରେ କିଷାନ ଗୀତ ପରିବେଷଣ କରିଛନ୍ତି କ୍ଷେତ୍ର କିଷାନ ଏବଂ ସାଥୀ।

0: ଆସନ୍ତା 28 ଜୁନ୍ରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
1: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର ସୁନ୍ଦରଗଡ଼।
2: ନମସ୍କାର, ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।
3: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ CBSE, ICSE, IAS-ର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ୍ ହୋଇପାରିବେ, ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743, ସେକ୍ଟର 8, ରାଉରକେଲା। ମୋବାଇଲ୍ ନମ୍ବର 9437152631 ଏବଂ 7978445736 ରେ।
4: ଗିଫ୍ଟ ଆସିଛି।
5: ଆରେ ବାଃ, ଲେଜେଣ୍ଡର ବ୍ୟାଟ।
4: ଏଥିରେ ମୁଁ ଖେଳିବି।
5: ଆରେ ଫ୍ୟୁଚର ବ୍ୟାଟିଂ ଲେଜେଣ୍ଡ ମୁଁ।
4: ଏଥିରେ ଯାହାର ନାଁ ଲେଖାଯାଇଛି ବ୍ୟାଟ ତାକୁ ମିଳିବ।
5: ଆରେ ୟାର,
4: ଦେଖିଲେ ଯଦି ୟା ଉପରେ ମୋ ନାଁ ଲେଖା ହେଇନଥାନ୍ତା ତ କେତେ ଅସୁବିଧା ହେଇଯାଇଥାନ୍ତା। ଏଇଥିପାଇଁ RBI କହେ, ବ୍ୟାଙ୍କ ଆକାଉଣ୍ଟ ହେଉ କିମ୍ବା ବ୍ୟାଙ୍କ ଲକର ହେଉ, ସେଥିରେ ନୋମିନିଙ୍କ ନାମ ଭରିବା ନିହାତି ଜରୁରୀ, ଯେମିତିକି ଆପଣଙ୍କ ଜମା ପୁଞ୍ଜି ତାଙ୍କୁ ମିଳିବ ଯାହାଙ୍କୁ ଆପଣ ନାମିତ କରିଥିବେ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି FM ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ 2 ଚଳଚ୍ଚିତ୍ରର ଗୀତ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ବାର୍ତ୍ତା ମନ୍ କି ବାତ୍ର ସିଧା ପ୍ରସାରଣ, ଏବଂ ପରେ ପରେ ଶୁଣିପାରିବେ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ।

0: संकल्प हो और समाज का साथ मिले तो कोई भी बड़ा बदलाव लाया जा सकता है। आप अपने आसपास हो रहे ऐसे प्रयासों के बारे में मुझे जरूर लिखते रहिए, अपने विचार और अपने सुझाव भेजते रहिए। हो सकता है आपके आसपास की कोई छोटी सी पहल पूरे देश के लिए प्रेरणा बन जाए। अगले महीने हम फिर मिलेंगे, देशवासियों के कुछ नए प्रयासों की चर्चा करेंगे। तब तक आप अपना और अपने परिवार का ध्यान रखिए, और हाँ, जल संचय तो करना ही करना है, बारिश के पानी की एक एक बूंद को हमें बचाना है। कैच द रेन, ये अभियान जरा भी ढीला नहीं होने देना है। तो मेरा खास आग्रह है, वर्षा का बूंद बूंद पानी हम मिलकर के बचाएं। बहुत बहुत धन्यवाद, नमस्कार।
1: मन की बात आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और एफएम गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣିଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି ଛଅ ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ

ଯୋଗ ଦିବସ ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଆନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଆନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି, ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି, ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ।

ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତାର ପରିବାରକୁ 2,00,000 ଟଙ୍କାର ବୀମା କଭର୍ ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ୍ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ, ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ

ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍, ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର୍ ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। 1000 ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି 20 ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ

ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର

0: ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
2: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଆମ ନାରୀ ଶ୍ରୋତା ଭଉଣୀମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସତ୍ୟଭାମା ପତି ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ।

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ଆମେ ସମସ୍ତେ ଏକଥା ଜାଣିଛେ, ଯୁଗ ଯୁଗ ଧରି ମାନବ ସମାଜ ପୁରୁଷ ଓ ନାରୀକୁ ନେଇ ଗଠିତ। ଉଭୟଙ୍କର ଦାନରେ ସମାଜ ସଦା ପୃଷ୍ଟ। ସମାଜକୁ ସରସ, ସୁନ୍ଦର ଓ ସଂସ୍କୃତିବନ୍ତ କରିବା ପାଇଁ ପୁରୁଷ ସହିତ ନାରୀ ସମତାଳରେ କାର୍ଯ୍ୟ କରିଥାଏ। ପୁରୁଷ ଓ ନାରୀର ସମନ୍ୱୟରେ ହିଁ ମାନବ ସମାଜର ଆତ୍ମପ୍ରକାଶ। ନାରୀ ବିନା ସମାଜର ସାମଗ୍ରିକ ଉନ୍ନତି କଳ୍ପନା କରିହେବ ନାହିଁ। ନାରୀ କେବଳ ପୁରୁଷର କ୍ରୀଡ଼ନକ ନୁହେଁ, ଜୀବନ ଅଧ୍ୟାୟର ପ୍ରତ୍ୟେକ ପଂକ୍ତିରେ ପୁରୁଷ ସହ ଅକ୍ଷର ରୂପେ ସଂଯୋଜିତ। ନାରୀର କଲ୍ୟାଣରେ ଦେଶ ଓ ଜାତିର କଲ୍ୟାଣ। ଯଥାର୍ଥରେ ମହର୍ଷି ମନୁ କହିଥିଲେ, ଯତ୍ର ନାର୍ଯ୍ୟସ୍ତୁ ପୂର୍ଯ୍ୟନ୍ତେ ରମନ୍ତେ ତତ୍ର ଦେବତାହା।

0: ଈଶ୍ୱର ସୃଷ୍ଟିରେ ବିଦ୍ୟା ହିଁ ମନୁଷ୍ୟର ଦେବତା। ତେଣୁ ମାତୃଦେବୀର ଆଶୀର୍ବାଦ ପାଇଁ ଦେଶର ନାରୀ ଶିକ୍ଷା ସ୍ୱାଗତ ଯୋଗ୍ୟ। ତେବେ ଭଉଣୀମାନେ, ଯଦି ଆମେ ଗ୍ରାମାଞ୍ଚଳକୁ ଦେଖିବା, ଏବେ ବି ମଧ୍ୟ ସେଠାକାର ମହିଳାମାନେ ଅଶିକ୍ଷିତ। ତାଛଡ଼ା ଭଉଣୀମାନେ, ଭାରତ ହେଉଛି ପୃଥିବୀର ଏକମାତ୍ର ଦେଶ ଯେଉଁ ଦେଶର ସଂସ୍କୃତିରେ ନାରୀକୁ ଉଚ୍ଚ ସମ୍ମାନ ଦିଆଯାଇଛି। ହିନ୍ଦୁର ବିଶ୍ୱାସରେ ମନୁଷ୍ୟ ଈଶ୍ୱରଙ୍କର ଅମୃତ ପ୍ରକାଶ, ନାରୀ ନାରାୟଣୀ, ସେ ଶକ୍ତି ସ୍ୱରୂପା, ନାରୀ ସମାଜର କଲ୍ୟାଣ ଲାଗି ବିଭିନ୍ନ ରୂପରେ ଆତ୍ମପ୍ରକାଶ କରିଥାଏ। ସେଥିପାଇଁ ନାରୀଟିଏ ଶିକ୍ଷା ପାଇବା ଅତ୍ୟନ୍ତ ଜରୁରୀ। ସନ୍ତାନ ପାଳନ ନାରୀ ଧର୍ମ, ଏ କ୍ଷେତ୍ରରେ ଶିକ୍ଷିତା ମାତା ଅଶିକ୍ଷିତା ମାତାଠାରୁ ବହୁ ଭାବରେ ଅଗ୍ରଗାମିନୀ। ନାରୀ ଜାତିର ବହୁମୁଖୀ କର୍ମ ଯୋଜନା ରହିଛି, ସେଥିପାଇଁ ନାରୀକୁ ଶିକ୍ଷିତ ହେବା ଅତ୍ୟନ୍ତ ଜରୁରୀ। ତେବେ ବର୍ତ୍ତମାନ ଆସନ୍ତୁ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆମେ ଆମର ଅତିଥିଙ୍କ ସହ ଆଲୋଚନା କରିବା, ଗ୍ରାମାଞ୍ଚଳରେ ନାରୀ ଶିକ୍ଷିତ ହେବା କେତେ ଜରୁରୀ, ଏ ବିଷୟବସ୍ତୁ ଉପରେ ଆମେ ଅଧିକ କିଛି ଆଲୋଚନା କରିବା। ହେଲେ ତା ପୂର୍ବରୁ ଆସନ୍ତୁ ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥିଙ୍କର ବିଶେଷ ପରିଚୟଟି ଜାଣି ରଖିବା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡ଼ାମ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରହିଛି, ଗ୍ରାମାଞ୍ଚଳରେ ମହିଳାମାନେ ଶିକ୍ଷିତ ହେବା କେତେ ଜରୁରୀ। ତେବେ ଏ ବିଷୟବସ୍ତୁକୁ ନେଇ ଆମେ ଆପଣଙ୍କ ସହିତ ଆଗକୁ ଆଲୋଚନା କରିବୁ, ହେଲେ ତା ପୂର୍ବରୁ ଆପଣଙ୍କର ବିଶେଷ ପରିଚୟଟି ଜାଣିବାକୁ ଚାହୁଁ।
1: ନମସ୍କାର, ମୋ ନାଁ ମୋନାଲିସା ଦାସ, ମୁଁ ସେକ୍ଟର 2 ରାଉରକେଲାର ନିବାସୀ।
0: ତେବେ ମ୍ୟାଡ଼ାମ, ଏଠି ତ ଆପଣ ଆମର ବିଷୟବସ୍ତୁଟି ଜାଣିଲେ, ତେବେ ଆପଣଙ୍କର ଏଠି ମତାମତ କ'ଣ ରହିବ, ମାନେ ଗ୍ରାମାଞ୍ଚଳରେ ମହିଳାମାନେ ଶିକ୍ଷିତ ହେବା କେତେ ଜରୁରୀ, ଆପଣ ଏଠି କ'ଣ କହିବାକୁ ଚାହିଁବେ?
1: ଗ୍ରାମାଞ୍ଚଳରେ ମହିଳା ଶିକ୍ଷା ଅତ୍ୟନ୍ତ ଆବଶ୍ୟକ, କାରଣ ଏହା କେବଳ ଜଣେ ବ୍ୟକ୍ତିକୁ ନୁହେଁ, ସମଗ୍ର ପରିବାର ଓ ସମାଜକୁ ପରିବର୍ତ୍ତନ କରେ। ଜଣେ ଶିକ୍ଷିତ ମହିଳା ନିଜ ପରିବାରର ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ଅବସ୍ଥାକୁ ଉନ୍ନତି କରିପାରନ୍ତି। ସେ ସଚେତନ ହୋଇ ସଠିକ୍ ନିଷ୍ପତ୍ତି ନେବାରେ ସମ୍ମୁଖ ହୁଅନ୍ତି। ତେଣୁକରି ଗ୍ରାମାଞ୍ଚଳରେ ମହିଳାମାନଙ୍କର ଶିକ୍ଷିତ ହେବା ନିହାତି ଜରୁରୀ।
0: ଆଚ୍ଛା, ତେବେ ଆପଣ ଏଠି କୁହନ୍ତୁ, ଜଣେ ଶିକ୍ଷିତ ମହିଳା ପରିବାରରେ କେମିତି ମାନେ ପ୍ରଭାବ ପକାନ୍ତି, ଆପଣ ଏଠି କ'ଣ କହିବେ?
1: ଜଣେ ଶିକ୍ଷିତ ମହିଳା ପରିବାରରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିପାରନ୍ତି।
0: ଆଚ୍ଛା।
1: ଆଉ ସେ ଶିଶୁମାନଙ୍କୁ ଶିକ୍ଷା ଦେବାରେ ଗୁରୁତ୍ୱ ଦିଅନ୍ତି, ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ମଧ୍ୟ ଦେଇପାରନ୍ତି, ଯାହାଫଳରେ ସଠିକ୍ ଜୀବନଶୈଳୀ ଗଢ଼ିପାରନ୍ତି।
0: ଆଚ୍ଛା, ମାନେ ଆପଣଙ୍କର କହିବା ଅନୁଯାୟୀ ଗ୍ରାମାଞ୍ଚଳରେ ମହିଳାଟି ଶିକ୍ଷିତ ହେବା ନିହାତି ଜରୁରୀ।
1: ଆଜ୍ଞା।
0: ଆଚ୍ଛା, ବହୁତ ବଢ଼ିଆ କଥା ଏଠି କହିଲେ। ତେବେ ଏଠି କୁହନ୍ତୁ, ଗ୍ରାମାଞ୍ଚଳରେ ମହିଳା ଶିକ୍ଷାର ଅଭାବରେ ପ୍ରଧାନ କାରଣ ସବୁ କ'ଣ ରହିଛି, ସେ କାରଣଗୁଡ଼ିକ କ'ଣ କ'ଣ ରହିଛି, ସେ ବିଷୟରେ ଟିକିଏ ବୁଝେଇକି କହିବେ ଆପଣ?
1: ଆଜ୍ଞା। ଶ୍ରୋତା ଭଉଣୀମାନେ, ଯେମିତି ଆପଣ ଜାଣିଥିବେ, ଶିକ୍ଷା ହେଉଛି ଉନ୍ନତିର ପ୍ରଥମ ସ୍ତର। ତ ମହିଳାମାନେ ଯେତେବେଳେ ଶିକ୍ଷିତ ହେବେ, ସେମାନେ ଜାଣିପାରିବେ ଦରିଦ୍ରତା, ସାମାଜିକ କୁସଂସ୍କାର, ଶିଶୁ ବିବାହ ଓ ଲିଙ୍ଗ ଭେଦଭାବ, ଏହା ସବୁ ମୁଖ୍ୟ କାରଣ ରହୁଛି। କେତେକ ସ୍ଥାନରେ ଏଯାବତ୍ ମନେ ହୁଏ ଯେ ଝିଅମାନେ ଶିକ୍ଷା ପାଇବା ଆବଶ୍ୟକ ନୁହେଁ।
0: ଆଚ୍ଛା, ତେବେ ମହିଳା ଶିକ୍ଷା ଦେଶର ଶିକ୍ଷାରେ ମାନେ କିପରି ସାହାଯ୍ୟ କରିଥାଏ, ଏଠି ଆପଣ ଆମର ଏହି କାର୍ଯ୍ୟକ୍ରମରେ ଶ୍ରୋତାଭୁଣୀମାନଙ୍କୁ କ'ଣ କହିବାକୁ ଚାହିଁବେ?
1: ଭଉଣୀମାନେ, ମୁଁ ଏହା କହିବାକୁ ଚାହିଁବି କି ଯେତେବେଳେ ମହିଳାମାନେ ଶିକ୍ଷିତ ହୁଅନ୍ତି, ସେମାନେ କାମ କରିପାରନ୍ତି, ଆର୍ଥିକ ଭାବେ ସ୍ୱାଧୀନ ହୁଅନ୍ତି। ତେଣୁକରି ମହିଳା ଶିକ୍ଷା ଦେଶର ଶିକ୍ଷାରେ ଏହିଭଳି ଭାବରେ ସାହାଯ୍ୟ କରିଥାଏ, ଏହା ଦେଶକୁ ଶୃଙ୍ଖଳିତ ମଧ୍ୟ କରେ।
0: ଆଚ୍ଛା, ତେବେ ଶିକ୍ଷିତ ମହିଳା ଓ ଶିଶୁ ସ୍ୱାସ୍ଥ୍ୟର ମଧ୍ୟରେ କେମିତି କ'ଣ ସମ୍ପର୍କ ରହିଛି,

0: ଯେତେବେଳେ ମହିଳାମାନେ ଶିକ୍ଷିତ ହେବେ ସେମାନେ ଅନ୍ୟାୟ ଓ କୁସଂସ୍କାର ବିରୋଧରେ ସ୍ୱର ଉଠାଇ ପାରିବେ। ଶିଶୁ ବିବାହ, ଦହେଜ ପ୍ରଥା ଏଇଭଳି ପ୍ରଥାମାନଙ୍କୁ ମଧ୍ୟ କମାଇ ପାରିବେ। ତେଣୁକରି ଗ୍ରାମାଞ୍ଚଳରେ ମହିଳାମାନଙ୍କର ଶିକ୍ଷିତ ହେବା ନିହାତି ଆବଶ୍ୟକ।
1: ଆଚ୍ଛା, ତେବେ ମହିଳା ଶିକ୍ଷା ଆର୍ଥିକ ସ୍ୱାଧୀନତାକୁ କିପରି ବୃଦ୍ଧି କରିଥାଏ?
0: ଶିକ୍ଷିତ ମହିଳାମାନେ ଚାକିରି କିମ୍ବା ବ୍ୟବସାୟ କରିପାରନ୍ତି। ଏହି ଚାକିରି କିମ୍ବା ବ୍ୟବସାୟ କରିବା ପାଇଁ ତାଙ୍କୁ ଯେଉଁ ଜ୍ଞାନ ଅର୍ଜନ କରିବାକୁ ପଡ଼େ ସେଇଟାରୁ ମହିଳାମାନେ ବହୁତ ଉନ୍ନତି କରନ୍ତି। ସେମାନେ ନିଜ ଆର୍ଥିକ ସ୍ଥିତିକୁ ସୁଧାରି ପରିବାରକୁ ସହାୟତା କରନ୍ତି, ଯାହାଫଳରେ ପରିବାରରେ ଆସୁଥିବା ଫ୍ୟୁଚର ଛୁଆମାନଙ୍କୁ ବହୁତ ସୁବିଧା ହୋଇଥାଏ।
1: ଆଚ୍ଛା, ଆପଣ ତ ଏଠି ବହୁତ ବଢ଼ିଆ କଥା କହିଲେ। ତେବେ ସରକାରଙ୍କର କେମିତି କ'ଣ ପଦକ୍ଷେପ ରହିଛି ସେ ବିଷୟରେ କିଛି କହିବେ?
0: ଆଜ୍ଞା, ସରକାର ମଧ୍ୟ ନାରୀ ଶିକ୍ଷା ପାଇଁ ବହୁତ ସୁବିଧା କରିଦେଇଛି, ଯେଉଁଟାକି ଯେମିତି ଆପଣ ଜାଣିଥିବେ ବିଭିନ୍ନ ଯୋଜନା ମାଧ୍ୟମରେ ଝିଅମାନଙ୍କୁ ମାଗଣା ଶିକ୍ଷା, ଛାତ୍ରବୃତ୍ତି ଓ ସୁବିଧା ଦିଆଯାଉଛି। ଏହିଭଳି ବହୁତ ସାରା ସ୍କିମ୍ସ ମଧ୍ୟ ରହୁଛି।
1: ଆଚ୍ଛା, ପରିବାରର ଭୂମିକା କେତେ ଦରକାର?
0: ପରିବାର ହେଉଛି ପ୍ରଥମ ପାଠଶାଳା। ଯଦି ପରିବାରର ସମର୍ଥନ ରୁହେ ତେବେ ଝିଅମାନେ ନିଶ୍ଚିନ୍ତ ଭାବେ ଆଗକୁ ବଢ଼ିପାରିବେ। ତେଣୁକରି ପରିବାରର ଭୂମିକା ଅତ୍ୟଧିକ ଦରକାରୀ।
1: ତେବେ ମହିଳା ଶିକ୍ଷା ଓ ଜନସଂଖ୍ୟା ନିୟନ୍ତ୍ରଣର ମଧ୍ୟରେ କେମିତି କ'ଣ ସମ୍ପର୍କ ରହିଛି ସେ ବିଷୟରେ କିଛି କହିବେ?
0: ବହୁତ ବଢ଼ିଆ ପ୍ରଶ୍ନଟି ଆପଣ ପଚାରିଲେ। ଏହା ରହିବ କି ଏଇଟା ଅତ୍ୟନ୍ତ ଗଭୀର ସମ୍ପର୍କ। ଯେତେବେଳେ ଜଣେ ମହିଳା ଶିକ୍ଷିତ ହୁଅନ୍ତି ସେ ନିଜ ସ୍ୱାସ୍ଥ୍ୟ, ପରିବାର ଯୋଜନା ଓ ସନ୍ତାନଙ୍କ ଭବିଷ୍ୟତ ବିଷୟରେ ଅଧିକ ସଚେତନ ହୁଅନ୍ତି। ସେ ଶିଶୁ ବିବାହର ବିରୋଧ କରିପାରନ୍ତି ଓ ବିବାହ ପରେ ସଠିକ୍ ସମୟରେ ମାତୃତ୍ୱକୁ ଗ୍ରହଣ କରନ୍ତି। ଏହା ଫଳରେ ଯେମିତିକି ଆପଣ ଜାଣିଥିବେ ସେ କମ୍ ସନ୍ତାନ ନେବାକୁ ଇଚ୍ଛା କରନ୍ତି, କିନ୍ତୁ ସେମାନଙ୍କୁ ଭଲ ଶିକ୍ଷା ଓ ଲାଳନ ପାଳନ ଦେଇପାରନ୍ତି। ଏହା ଦେଶର ସମ୍ପତ୍ତିରେ ସଠିକ୍ ବ୍ୟବହାରକୁ ସମ୍ଭବ କରେ।
1: ଆଚ୍ଛା, ତେବେ ଏଠି କୁହନ୍ତୁ, ମହିଳା ଶିକ୍ଷା ତାଙ୍କର ସ୍ୱାଭିମାନ ଓ ଆତ୍ମବିଶ୍ୱାସକୁ କିପରି ବୃଦ୍ଧି କରିଥାଏ ସେ ବିଷୟରେ କିଛି କହିବେ?
0: ଆଜ୍ଞା, ଶ୍ରୋତା ଭଉଣୀମାନେ ଆପଣ ଜାଣିଥିବେ ଶିକ୍ଷା ହେଉଛି ଆତ୍ମବିଶ୍ୱାସର ମୂଳ ଚାବି। ଯେତେବେଳେ ଜଣେ ମହିଳା ପଢ଼ି ଲେଖି ପାରନ୍ତି ସେ ନିଜ ଅଧିକାର ସମ୍ପର୍କରେ ଜାଣନ୍ତି, ନିଜର ମତ ଦେବାରେ ନିର୍ଭୟ ହୁଅନ୍ତି ଓ ଜୀବନର ସମସ୍ୟାକୁ ସମ୍ମୁଖୀନ କରିବାରେ ସକ୍ଷମ ହୁଅନ୍ତି। ସେ ଅନ୍ୟମାନଙ୍କୁ ଉପରେ ନିର୍ଭର କରିବାରୁ ବାହାରି ନିଜେ ନିଜ ନିଷ୍ପତ୍ତି ନେବାକୁ ଶିଖନ୍ତି। ଏହା ତାଙ୍କୁ ସ୍ୱାଭିମାନୀ ଓ ସମ୍ମାନିତ ଜୀବନ ଯାପନ କରିବାକୁ ଦିଏ।
1: ଆଚ୍ଛା, ବହୁତ ବଢ଼ିଆ କଥା ଏଠି କହିଲେ ଆପଣ। ତେବେ ମ୍ୟାଡ଼ାମ, ଏଠି ଆପଣଙ୍କଠାରୁ ଆମେ ଜାଣିବାକୁ ଚାହୁଁ, ଡିଜିଟାଲ ଶିକ୍ଷା ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ କେତେ ଉପକାରୀ ବୋଲି ଆପଣ ଏଠି କ'ଣ କହିବାକୁ ଚାହିଁବେ?
0: ଆଜ୍ଞା, ଡିଜିଟାଲ ଶିକ୍ଷା ଗ୍ରାମାଞ୍ଚଳରେ ଝିଅମାନଙ୍କ ପାଇଁ ଏକ ନୂଆ ଦ୍ୱାର ଖୋଲିଛି। ଏହା ହେଉଛି ଏକ ବହୁତ ବଢ଼ିଆ ପ୍ଲାଟଫର୍ମ ଯେଉଁଟାକୁ ୟୁଜ୍ କରିକି ବହୁତ ଆଗକୁ ବଢ଼ିପାରିବେ ଝିଅମାନେ। ଆଗରୁ ସ୍କୁଲ କିମ୍ବା କଲେଜ ବହୁତ ଦୂର ଥିବାରୁ ଶିକ୍ଷା ଅଧୁରା ରହିଯାଉଥିଲା, କିନ୍ତୁ ଏବେ ମୋବାଇଲ ଓ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ଘରେ ବସି ଶିକ୍ଷା ଗ୍ରହଣ କରିପାରୁଛନ୍ତି। ଇଣ୍ଟରନେଟ୍ରେ ବିଭିନ୍ନ ଭିଡ଼ିଓ ଲେକ୍ଚର ଆଉ ଗୁରୁଙ୍କ ଦ୍ୱାରା ମିଳୁଥିବା ଜ୍ଞାନ ଅର୍ଜନ କରି ତାଙ୍କୁ ତାଙ୍କର ନିଜର ଜ୍ଞାନଟାକୁ ବିସ୍ତାର କରିପାରୁଛନ୍ତି। ଏହା ଶିକ୍ଷାର ସମାନ ସୁଯୋଗ ଆଣୁଛି। ଏହିଭଳି ଭାବରେ ଡିଜିଟାଲ ଶିକ୍ଷା ଗ୍ରାମାଞ୍ଚଳରେ ଝିଅମାନଙ୍କ ପାଇଁ ଉପକାରୀ ହେଉଛି।
1: ଆଚ୍ଛା, ତେବେ ଏଠି କୁହନ୍ତୁ, ମହିଳା ଶିକ୍ଷା ସମାଜରେ ସମାନତା କିପରି ସୃଷ୍ଟି କରିଥାଏ ଏ ବିଷୟରେ କିଛି କହିବେ?
0: ଶିକ୍ଷା ସମାନତାର ମୂଳ ଆଧାର ଯେତେବେଳେ ମହିଳା ଓ ପୁରୁଷ ଦୁହେଁ ସମାନ ଭାବରେ ଶିକ୍ଷିତ ହୁଅନ୍ତି ଆସେ, ସମାଜରେ ଲିଙ୍ଗ ଭେଦଭାବ କମିଯାଏ, ମହିଳାମାନେ ନିଜର ଅଧିକାର ଦାବି କରିପାରନ୍ତି ଓ ସମାଜରେ ସମାନ ଭୂମିକା ନେଇପାରନ୍ତି। ଏହା ସମାଜକୁ ସନ୍ତୁଳିତ ଓ ନ୍ୟାୟସଙ୍ଗତ କରେ।
1: ତେବେ ଏଠି କୁହନ୍ତୁ, ଗ୍ରାମାଞ୍ଚଳରେ ଝିଅମାନେ ସ୍କୁଲ ଛାଡ଼ିବାର ପ୍ରଧାନ କାରଣ ସବୁ କ'ଣ ରହିଛି?
0: ଆଜ୍ଞା, ଗ୍ରାମାଞ୍ଚଳ ଜାଗାରେ ଝିଅମାନେ ସ୍କୁଲ ଯିବା ବନ୍ଦ କରିବା କିମ୍ବା ଛାଡ଼ିବାର ମୁଖ୍ୟ କାରଣ ହେଉଛି ଦରିଦ୍ରତା, ସୁରକ୍ଷା ଅଭାବ, ଦୂରତା ଓ ପରିବାରର ଅସଚେତନତା। କେତେକ ସ୍ଥାନଗୁଡ଼ିକରେ ଝିଅମାନେ ଘରୋଇ କାମରେ ବ୍ୟସ୍ତ ରହିଯାଆନ୍ତି, ଯାହାରୁ ସେମାନେ ପଢ଼ା ଛାଡ଼ି ଦିଅନ୍ତି। ଏହି ସମସ୍ୟାମାନଙ୍କୁ ଦୂର କରିବା ପାଇଁ ସମସ୍ତଙ୍କୁ ଏକାଠି ଚେଷ୍ଟା କରିବା ଦରକାର।
1: ଆଚ୍ଛା, ଏହି ସମସ୍ୟାମାନଙ୍କର ସମାଧାନଟା ମାନେ କେମିତି ହେଇପାରିବ ଆଉ କେମିତି ସମ୍ଭବ ହେବ ସେ ବିଷୟରେ କିଛି କହିବେ?
0: ଏହି ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ସରକାର, ସମାଜ ଓ ପରିବାରର ସମସ୍ତ ବ୍ୟକ୍ତି

0: ଙ୍କୁ ଏକାଠି ପ୍ରୟାସ କରିବା ଆବଶ୍ୟକ। ସଚେତନତା କାର୍ଯ୍ୟକ୍ରମ, ମାଗଣା ଶିକ୍ଷା, ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ଓ ପରିବାରର ସମର୍ଥନ ଏହାର ମୂଳ ଉପାୟ। ଏହା ସହିତ ଝିଅମାନଙ୍କୁ ପ୍ରେରଣା ଦେବା ମଧ୍ୟ ଦରକାର।
1: ଆଚ୍ଛା, ତେବେ ମ୍ୟାଡ଼ାମ୍, ମୋର ଆଉ ଗୋଟିଏ ପ୍ରଶ୍ନଟିଏ ଆପଣଙ୍କ ପାଇଁ ଏଠି ରହିଛି। ମହିଳା ଶିକ୍ଷା ଓ ନେତୃତ୍ୱ ମଧ୍ୟରେ କିପରି ସମ୍ପର୍କ ରହିଛି ସେ ବିଷୟରେ କିଛି କହିବେ?
0: ଆଜ୍ଞା, ବହୁତ ବଢ଼ିଆ ପ୍ରଶ୍ନଟି ଏଇଟା। ଶିକ୍ଷା ମହିଳାଙ୍କୁ ନେତୃତ୍ୱ ଋଣ ଦିଏ। ସେମାନେ ନିଜ ଗ୍ରାମ, ସମାଜ ଓ ଦେଶର ଉନ୍ନତି ପାଇଁ ଆଗକୁ ଆସନ୍ତି। ଶିକ୍ଷିତ ମହିଳାମାନେ ଭବିଷ୍ୟତରେ ନେତା ହୋଇ ସମାଜକୁ ଠିକ୍ ଦିଗ ଦେଇପାରନ୍ତି। ଏହିଭଳି ଭାବରେ ମହିଳା ଶିକ୍ଷା ଓ ନେତୃତ୍ୱ ମଧ୍ୟରେ ସମ୍ପର୍କ ରହିଛି।
1: ଆଚ୍ଛା, ତେବେ ମହିଳା ଶିକ୍ଷା ସ୍ୱାସ୍ଥ୍ୟ ଓ ପରିଷ୍କାରତାରେ କେମିତି ପ୍ରଭାବ ପକାଇଥାଏ?
0: ଶିକ୍ଷିତ ମହିଳାମାନେ ସ୍ୱାସ୍ଥ୍ୟ ଓ ପରିଷ୍କାର ପ୍ରତି ଅଧିକ ସଚେତନ ହୁଅନ୍ତି। ସେମାନେ ସଫା ସୁତୁରା ପୋଷଣ ଓ ରୋଗ ପ୍ରତିରୋଧ ବିଷୟରେ ଜାଣନ୍ତି ଓ ନିଜ ପରିବାରକୁ ସୁସ୍ଥ ରଖନ୍ତି।
1: ଆଚ୍ଛା, ତେବେ ମହିଳା ଶିକ୍ଷା ସଂସ୍କୃତି ଓ ମୂଲ୍ୟବୋଧକୁ କିପରି ପ୍ରଭାବିତ କରିଥାଏ, ଏଠି କ'ଣ କହିବାକୁ ଚାହିଁବେ?
0: ଶିକ୍ଷିତ ମହିଳାମାନେ ସଠିକ୍ ମୂଲ୍ୟବୋଧ ଓ ସଂସ୍କୃତିକୁ ଆଗକୁ ବଢ଼ାନ୍ତି। ସେମାନେ ପରମ୍ପରା ଓ ଆଧୁନିକତାର ସମନ୍ୱୟ କରି ସମାଜକୁ ଆଗକୁ ନେଉଛନ୍ତି।
1: ଆଚ୍ଛା, ତେବେ ଏଠି କୁହନ୍ତୁ, ଗ୍ରାମ ଉନ୍ନତିରେ ମହିଳାମାନଙ୍କର ଭୂମିକା କେତେ ରହିଛି ବୋଲି ଆପଣ ଭାବୁଛନ୍ତି?
0: ଗ୍ରାମର ଉନ୍ନତିରେ ମହିଳାମାନଙ୍କର ମୂଳ ଶକ୍ତି। ସେମାନେ ଶିକ୍ଷିତ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି, ଛୋଟ ବ୍ୟବସାୟ ଇତ୍ୟାଦିର ଅଂଶ ହୋଇ ଗ୍ରାମକୁ ଆର୍ଥିକ ଭାବେ ଶକ୍ତିଶାଳୀ କରିପାରନ୍ତି। ତେଣୁକରି ଗ୍ରାମ ଉନ୍ନତିରେ ମହିଳାମାନଙ୍କର ଅତ୍ୟନ୍ତ ଭୂମିକା ଦରକାର ଥାଏ।
1: ଶେଷରେ ଆପଣ ଶ୍ରୋତାମାନଙ୍କୁ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ମୋର ଏକମାତ୍ର ସନ୍ଦେଶ, ଏକ ଝିଅକୁ ଶିକ୍ଷା ଦିଅ, ସମଗ୍ର ସମାଜକୁ ଉନ୍ନତି କରାଅ। ଗ୍ରାମାଞ୍ଚଳରେ ମହିଳା ଶିକ୍ଷାକୁ ଆଗକୁ ବଢ଼ାଇବା ଆମ ସମସ୍ତଙ୍କ ଦାୟିତ୍ୱ। ଯଦି ଆମେ ଏହାକୁ ଗୁରୁତ୍ୱ ଦେବା, ତେବେ ଆମ ଦେଶ ନିଶ୍ଚିନ୍ତ ଭାବେ ଉନ୍ନତିର ଶିଖରକୁ ପହଞ୍ଚିଯିବ।
1: ମ୍ୟାଡ଼ାମ୍, ଆପଣ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତା ଭଉଣୀମାନଙ୍କୁ ଏ ବିଷୟବସ୍ତୁକୁ ନେଇ ଅନେକ କିଛି କଥା କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ଭଉଣୀମାନେ, ଏହି ଆଲୋଚନାଟି ଶୁଣୁଥିଲେ ଶ୍ରୀମତୀ ମୋନାଲିସା ଦାସଙ୍କ ଠାରୁ। ବର୍ତ୍ତମାନ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ଭଉଣୀମାନେ, ଏହି ସୁନ୍ଦର ଗୀତଟି ଶୁଣିଲା ପରେ ଆସନ୍ତୁ ଆଜି ଆମେ ଜାଣିବା ଆମର ଏହି କାର୍ଯ୍ୟକ୍ରମରେ ଖରାଦିନେ ପିଲାଙ୍କ ସ୍ୱାସ୍ଥ୍ୟ ସୂଚନା ବିଷୟରେ କିଛିଟା କଥା। ଖରାଦିନେ ଦୀର୍ଘ ଛୁଟି ଯୋଗୁଁ ପିଲାମାନେ ବିଳମ୍ବିତ ରାତି ଯାଏଁ ଟିଭି ଦେଖା କିମ୍ବା କମ୍ପ୍ୟୁଟରରେ ଭିଡ଼ିଓ ଗେମ୍ ଖେଳି ବିଳମ୍ବରେ ଶୋଇଥାନ୍ତି। ଏହା ଭଲ ଅଭ୍ୟାସ ନୁହେଁ। ସ୍ୱାସ୍ଥ୍ୟ ସଚେତନ କରିବା ପାଇଁ ମା ବାପା ସେମାନଙ୍କର ପ୍ରତ୍ୟେଷରୁ ଶଯ୍ୟାତ୍ୟାଗ ଅଭ୍ୟାସ କରାଇବା, ତା ସହ ଯୋଗ ପ୍ରାଣାୟାମ କରାଇବା ମଧ୍ୟ ଆବଶ୍ୟକ। ତେବେ ଛୋଟ ପିଲାଙ୍କ କ୍ଷେତ୍ରରେ ସେମାନଙ୍କ ଶରୀରର ସାମର୍ଥ୍ୟ ଅନୁଯାୟୀ ବିଶ୍ରାମ ନେବା ଭଲ। ଖରାଦିନେ ପିଲାଙ୍କ ଦେହରୁ ଜଳୀୟ ଅଂଶ କମିଯାଉଥିବାରୁ ସେମାନଙ୍କୁ ସିଝା ପାଣି କିମ୍ବା ଶୋଧିତ ହୋଇଥିବା ପାଣି ପିଇବାକୁ ଦିଅନ୍ତୁ। ଏହି ଦିନେ ହଜମ ଶକ୍ତି ବଢ଼ିଥିବାରୁ ପିଲାଙ୍କୁ ଖାଦ୍ୟ ସହିତ ଫଳ ଓ ସାଲାଡ଼ ଦିଅନ୍ତୁ। ସେମାନଙ୍କୁ ବଜାରର ଖାଦ୍ୟଠାରୁ ଟିକେ ଦୂରେଇ ରଖନ୍ତୁ। ଏହି ଦିନରେ ଥଣ୍ଡା ପାନୀୟ ପିଇବା ପାଇଁ ରୁଚି ରଖୁଥିବାରୁ ପିଲାଙ୍କୁ ସେଥିରୁ ଦୂରେଇ ରଖନ୍ତୁ। ଖରାଦିନେ ପିଲାଙ୍କ ବିଶ୍ରାମକୁ ଗୁରୁତ୍ୱ ଦିଅନ୍ତୁ। ପିଲାଙ୍କୁ ନିର୍ଦ୍ଦିଷ୍ଟ ଖରାର ତେଜ ପଡ଼ୁଥିବା ସମୟରେ ଘରୁ ବାହାରକୁ ନ ଛାଡ଼ିବା ଭଲ। ପିଲାଙ୍କ ସ୍ୱାସ୍ଥ୍ୟ ଓ ଖାଇବା ସହ ବୌଦ୍ଧିକ କ୍ଷେତ୍ରକୁ ଦେଖି ଶୋଇବା ସମୟ ସ୍ଥିର କରନ୍ତୁ। ସେହିପରି ଖରାର ତେଜ ପିଲାଙ୍କ ଚର୍ମ ପାଇଁ କଷ୍ଟଦାୟକ ହୋଇଥାଏ, କାରଣ ଏହି ସମୟରେ କିଛି ପିଲାଙ୍କ କ୍ଷେତ୍ରରେ ଚର୍ମ ରୋଗର ସମସ୍ୟା ବି ରହିଥାଏ। ପିଲାଙ୍କୁ ସଂକ୍ରାମକ ରୋଗୀଠାରୁ ଦୂରେଇ ରଖନ୍ତୁ। ଖରାଦିନେ କିଛି ପିଲାଙ୍କ ନାକରୁ ରକ୍ତ ପଡ଼ିବା ସମସ୍ୟା ଦେଖାଦେଇଥାଏ। ଏହି କ୍ଷେତ୍ରରେ ସର୍ବପ୍ରଥମେ ଚିତ୍ କରି ପିଲାଙ୍କୁ ଶୋଇବା ଠିକ୍। ଖରାଦିନେ ପିଲା

ରୁଚିକୁ ଦେଖି ଖାଦ୍ୟ ପ୍ରସ୍ତୁତ କରନ୍ତୁ। ପିଲାଙ୍କୁ ଏହି ଦିନେ ଖାଦ୍ୟ ସହ ଡାଲି, କମ୍ ପରିମାଣର ଦହି, ଫଳରସ, ଗଜାବୁଟ, ତା ସହ ପ୍ରଚୁର ପରିମାଣରେ ସାଲାଡ଼ ଦିଅନ୍ତୁ। ପିଲାଙ୍କୁ ସବୁଜ ପରିବା ଖାଇବାକୁ ଦିଅନ୍ତୁ। ପିଲାଙ୍କ ପାଇଁ କ୍ଷୀର ଅତ୍ୟନ୍ତ ସ୍ୱାସ୍ଥ୍ୟଦାୟକ। ପିଲାଙ୍କୁ ଶରୀରର ଓଜନ ଅନୁଯାୟୀ କ୍ୟାଲୋରିଯୁକ୍ତ ଖାଦ୍ୟ ଦିଅନ୍ତୁ। ଏହି ଦିନରେ ବାହାରକୁ ଯିବାକୁ ସମୟ ପାଇଥିବାରୁ ପିଲାଙ୍କୁ ଦୂରଯାତ୍ରାରେ ନେଉଥିଲେ ଆପଣଙ୍କର ଯାତ୍ରା ଓ ଦର୍ଶନୀୟ ଭ୍ରମଣ ସହ ସ୍ୱତନ୍ତ୍ର ରୁଟିନ୍ ରଖିପାରିବେ। ବର୍ତ୍ତମାନ ଆସନ୍ତୁ ଏହି କାର୍ଯ୍ୟକ୍ରମରେ ଶୁଣିବା ଶରୀର ପାଇଁ ହଳଦୀର ଉପକାରିତା କ'ଣ କ'ଣ ରହିଛି। ହଳଦୀ ଶରୀରର ବର୍ଣ୍ଣକୁ ଠିକ୍ କରିବା କାରଣରୁ ଏହାକୁ କାଞ୍ଚନୀ, ବରବର୍ଣ୍ଣନୀ, ଗୌରୀ, ରୁଦ୍ରବିଳାସିନୀ, ସୌନ୍ଦର୍ଯ୍ୟକାରିଣୀ, ସର୍ବରୋଗହାରିଣୀ ବୋଲି କୁହାଯାଇଥାଏ। ସେହିପରି ଏହାକୁ ସ୍ତ୍ରୀଲୋକଙ୍କର ସର୍ବଶ୍ରେଷ୍ଠ ଭୂଷଣ ବୋଲି କୁହାଯାଇଥାଏ। ହଁ ଭଉଣୀମାନେ, ହଳଦୀକୁ ସମ ପରିମାଣରେ ଚୂନ ସହିତ ସେବନ କଲେ ତରଳ ଝାଡ଼ା ସମ୍ପୂର୍ଣ୍ଣ ଭଲ ହୋଇଥାଏ। ହଳଦୀ ଓ ହରିଡ଼ାକୁ ଲୁହା ପାତ୍ରରେ ଘୋରି କଣ ନଖାରେ ଲଗାଇଲେ କଣ ନଖା ଭଲ ହୋଇଥାଏ। ମଧୁମେହ ରୋଗୀ ନିମ୍ବ ଛେଲି ସହ ଶୁଖିଲା ହଳଦୀ କିମ୍ବା କଞ୍ଚା ହଳଦୀ ବାଟି ଖାଲି ପେଟରେ ପିଇଲେ ମଧୁମେହ ରୋଗରୁ ନିଶ୍ଚିତ ମୁକ୍ତି ମିଳିଥାଏ। ହଳଦୀ ଚୂର୍ଣ୍ଣକୁ ପାଣିରେ ଫୁଟାଇ ସେହି ପାଣିକୁ କୁଳି କଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। ଦାନ୍ତଜନିତ ବିଭିନ୍ନ ରୋଗରେ ହଳଦୀ ବେଶ୍ ଉପକାରୀ। ହଳଦୀ ସହ ଜୁଆଣି ଏବଂ ଲବଙ୍ଗ ବାଟି ଛୋଟ ଛୋଟ ଗୁଲି କରି ଦାନ୍ତ ମୂଳରେ ରଖିଲେ ଦାନ୍ତ ବିନ୍ଧା ଭଲ ହୋଇଥାଏ। ନିୟମିତ ଏକ ସପ୍ତାହ ପିଲାଙ୍କୁ କଞ୍ଚା ହଳଦୀ ପିଆଇଲେ ସେମାନଙ୍କର କୃମି ମଧ୍ୟ ଭଲ ହୋଇଥାଏ। ଦେହରେ କୁଣ୍ଡିଆ ହୋଇଥିଲେ ତେନ୍ତୁଳି ପତ୍ର ଏବଂ ହଳଦୀକୁ ବାଟି ଏକ ସପ୍ତାହ ଦେହରେ ଲଗାଇଲେ କୁଣ୍ଡିଆ ଆଦି ଭଲ ହୋଇଥାଏ। ଆଣ୍ଠୁ ଗଣ୍ଠି ବାତ, ଅଣ୍ଟା ବିନ୍ଧା ପାଇଁ ହଳଦୀ ବଟା ସହିତ ମହୁ ମିଶାଇ ଖାଇଲେ ଏହି ରୋଗ ତୁରନ୍ତ ଭଲ ହୋଇଥାଏ। ହଁ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଶେଷରେ ଆପଣ ଶୁଣୁଥିଲେ ହଳଦୀର ଉପକାରିତା ଆମ ଶରୀର ପାଇଁ କେତେ ଜରୁରୀ। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଶୁଣୁଥିଲେ ଆମ ନାରୀ ଶ୍ରୋତା ଭଉଣୀମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସତ୍ୟଭାମ ପତି ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆମ ଦେଶରେ ତିଆରି ହୋଇଥିବା C-295 ବିମାନ ପ୍ରଥମ ଥର ପାଇଁ ସଫଳତାର ସହ ଆକାଶରେ ଉଡ଼ିଛି। ଏହିପରି 40 ବିମାନ ଏବେ ଭାରତରେ ତିଆରି ଚାଲିଛି। ଏହାଦ୍ୱାରା ଆମ ଦେଶର ଛୋଟ ବଡ଼ ଶିଳ୍ପଗୁଡ଼ିକୁ ନୂଆ ଶକ୍ତି ମିଳିବ, ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନ ଆହୁରି ମଜବୁତ ହେବ।
1: एविएशन सेक्टर में भी देश ने एक बड़ी सफलता पाई। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे MSME और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ DRDO ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତ ଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ। ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ, ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ୍ ଚାମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ଦେଶ ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ସମ୍ପତ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ଗାଡ଼ି ସେୟାର କରି ଯାତ୍ରା କରୁଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚିପାରୁଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ାଇଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଦେଶର କୋଟି କୋଟି ପରିବାରକୁ ଦୁର୍ଘଟଣା ଜନିତ ବୀମା ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହି ଅବସରରେ ସେ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ବୀମା ଯୋଜନା ବିଷୟରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁସଂସ୍କାର ବା ଅନ୍ଧବିଶ୍ୱାସ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଅନ୍ଧବିଶ୍ୱାସ ମଣିଷ ମନରେ ଭୟ ସୃଷ୍ଟି କରେ, ଯାହାଦ୍ୱାରା ଲୋକେ ସତ ଦେଖିନପାରି ଭୁଲ ନିଷ୍ପତ୍ତି ନେଇ ନିଜର ବଡ଼ କ୍ଷତି କରିଥାନ୍ତି। ଏହାର ସମାଧାନ ପାଇଁ ସେ ଆସାମର ହାର୍ଗିଲା ପକ୍ଷୀର ଉଦାହରଣ ଦେଇଛନ୍ତି। ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚିପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ, ଶ୍ରୀ ସୂକ୍ତମ, ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ପଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମେଘାଳୟର ଲିଭିଂ ରୁଟ୍ ବ୍ରିଜ୍ ବା ଗଛ ଚେରରେ ତିଆରି ଜୀବନ୍ତ ପୋଲର ପ୍ରଶଂସା କରିଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଭାରତ ଆବେଦନ କରିଛି। ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶ ରାଜଗଡ଼ର ମହିଳାମାନଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି, ଯାହାକୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯାଉଛି। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି

0: ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଚାଲିଛି। ଏହି ଆଲୋଚନାରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ସହ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ। ଏହା ପୂର୍ବରୁ ଷ୍ଟେଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି ହର୍ମିନି ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସଂସଦ ବା ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରିବେ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ। ଏହାପରେ ସେ ସେସେଲ୍ସ ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଦଳ ସହିତ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ମଧ୍ୟ ଭାଗ ନେବ। ପ୍ରଧାନମନ୍ତ୍ରୀ ସେସେଲ୍ସକୁ ତିନିଦିନିଆ ସରକାରୀ ଗସ୍ତରେ ଯାଇଛନ୍ତି, ଯାହା ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଙ୍କଟଜନକ ପରିସ୍ଥିତି ସମୟରେ ଭାରତର ପ୍ରଗତି ପାଇଁ ନରସିଂହ ରାଓଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଏବଂ ମହାନ ଜନନାୟକ ବୋଲି କହିଛନ୍ତି। ଭାରତ ପକ୍ଷରୁ ଅପରେସନ୍ ଆମିଷ୍ଟାଡ୍ ଅଧୀନରେ ପଠାଯାଇଥିବା ସହାୟତା ସାମଗ୍ରୀ ଭେନେଜୁଏଲାରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶା ପ୍ରକଟ କରି କହିଛନ୍ତି, ସେଠାକୁ ପଠାଯାଇଥିବା ଫିଲ୍ଡ ହସ୍ପିଟାଲ ୟୁନିଟ୍, ରିଲିଫ୍ ସାମଗ୍ରୀ ଏବଂ ଜରୁରୀକାଳୀନ ଡାକ୍ତରୀ ଉପକରଣ ଭୂକମ୍ପ ପରବର୍ତ୍ତୀ ସହାୟତା କାର୍ଯ୍ୟକୁ ଆହୁରି ଗତି ପ୍ରଦାନ କରିବ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ପ୍ରଭାବହୀନ ହୋଇପଡ଼ିଛି। ବିଗତ କିଛି ଘଣ୍ଟା ମଧ୍ୟରେ ଦୁଇ ଦେଶ ପରସ୍ପର ଉପରେ ଭୟାବହ ସାମରିକ ଆକ୍ରମଣ କରିଛନ୍ତି। ଇରାନର ଏକ ଡ୍ରୋନ୍ ଆମେରିକାର ଏକ ବାଣିଜ୍ୟିକ ତେଲ ଟାଙ୍କି ଉପରେ ଆକ୍ରମଣ କରିବା ପରେ ଆମେରିକା ଏହାର ଜବାବ ଦେଇଛି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନର 10 ସାମରିକ ଘାଟି ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇରାନର ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ଗୋଦାମଗୁଡ଼ିକ ଧ୍ୱଂସ କରି ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଇରାନ ପୁଣି ନିୟମ ଉଲ୍ଲଂଘନ କଲେ ଏହାଠାରୁ ଆହୁରି ବଡ଼ ଆକ୍ରମଣ କରାଯିବ। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ କୁଏତ ଏବଂ ବାହାରିନ୍ରେ ଥିବା ଆମେରିକାର ମିଲିଟାରୀ କ୍ୟାମ୍ପଗୁଡ଼ିକ ଉପରେ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି। ଏହି ହିଂସା ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ଏବଂ ଲେବାନନ୍ ସୀମାରେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସେ ହିଜବୁଲା ବିରୁଦ୍ଧରେ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ହିଜବୁଲା ମଧ୍ୟ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଯୋଗୁଁ ସାରା ପଶ୍ଚିମ ଏସିଆରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଗ୍ରୁପ୍ ଏ'ରେ ତା'ର ଶେଷ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7 ଆରମ୍ଭ ହେବ। ହର୍ମନ୍ପ୍ରୀତ୍ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ 4 ମ୍ୟାଚ୍ରୁ 3 ଜିତି ଗ୍ରୁପ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା'ର ସମସ୍ତ 4 ମ୍ୟାଚ୍ ଜିତି ଗ୍ରୁପ୍ର ଶୀର୍ଷରେ ରହିଛି। ସେମିଫାଇନାଲ୍ରେ ସ୍ଥାନ ପକ୍କା କରିବା ପାଇଁ ଆଜି ଭାରତୀୟ ଦଳକୁ ଏହି ଅପରାଜେୟ ଅଷ୍ଟ୍ରେଲିଆ ବିରୁଦ୍ଧରେ ଜିତିବାକୁ ହେବ। ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ୍ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ସାଇରା ମୁଜତବା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ। Prime Minister Narendra Modi says India is becoming increasingly secure and self-reliant from seas to the skies. With focus on indigenous defense production, highlights completion of maiden flight of C-295 aircraft manufactured in the country. In his Mann Ki Baat program on Akashvani, Mr. Modi expresses gratitude to the citizens of the country for actively supporting his recent appeal to avoid buying gold, foreign travels and promoting carpooling for some time. Indian

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି, କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସ୍ୱରୂପ ଚକ୍ରବର୍ତ୍ତୀଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ଗୋପାଳ କୃଷ୍ଣଙ୍କ ରଚନା। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଶ୍ରୋତାବନ୍ଧୁ ଆପଣମାନଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଜ୍ୟୋଷ୍ଠାରାଣୀ ଦାସଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ଶ୍ୟାମ ସୁଶୀଳଙ୍କ ରଚନା।

ବିଜୟ କୁମାର ମିଶ୍ରଙ୍କ କଣ୍ଠ ଶୁଣିଥିଲେ ଗୀତଟି ଦେବନାରାୟଣ ସିଂଙ୍କ ରଚନା। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ସୁବିରଚିତ ଶ୍ରୀମଦ୍ ଭାଗବତର 438 ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦ୍ରୌପଦୀଙ୍କ କୌତୂହଳ ନିରସନ ଉପଲକ୍ଷେ ରୁକ୍ମିଣୀ, ସତ୍ୟଭାମା, କାଳିନ୍ଦୀ, ସତ୍ୟା ଏବଂ ଭଦ୍ରା ସଂକ୍ଷେପରେ ନିଜ ନିଜ ବିବାହର କଥା କହିଛନ୍ତି। ଲକ୍ଷ୍ମଣଙ୍କ ସ୍ୱୟମ୍ବର ଥିଲା ଦ୍ରୌପଦୀଙ୍କ ସ୍ୱୟମ୍ବର ଅନୁରୂପ। ଯେଉଁ ଲାଖ ବିନ୍ଧି କୃଷ୍ଣ ତାଙ୍କୁ ଲାଭ କରିଥିଲେ ସେଠାରୁ ଅପଦସ୍ଥ ହୋଇ ଫେରିଥିଲେ ଅର୍ଜୁନ। ତେଣୁ ସେ ଲାଖବିନ୍ଧା କଥା ସବିସ୍ତାର ବର୍ଣ୍ଣନା କରିଛନ୍ତି। ଉପସ୍ଥିତ ରାଜାଏ ବି ଲକ୍ଷ୍ମଣଙ୍କୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ପରାସ୍ତ କରି ଶ୍ରୀକୃଷ୍ଣ ତାଙ୍କୁ ଦ୍ୱାରକା ଆଣିଛନ୍ତି।

ଶ୍ରୀକୃଷ୍ଣ ପାଦ ପଦ୍ମଧୂଳି କୁଚ କୁଙ୍କୁମେ ଲକ୍ଷ୍ମୀ ବୋଳି ତେଣୁ ସୁଗନ୍ଧ ଅତି ସ୍ଫୁରେ ନିତ୍ୟେ ବହିବୁ ତାହା ଶିରେ ଯା ପାଦ ସରସି ଜନିତି ବାଞ୍ଛନ୍ତି ଗୋପାଳ ଯୁବତୀ ପୁଲିନ ତୃଣ ଗୁଳ୍ମ ଜାତି ଗାବ ଗୋପାଳେ ଯାହା ଚିନ୍ତି ସେ ପଦ୍ମପାଦ ଆମ୍ଭ ଚିତ୍ତେ ସ୍ମରଣ ହେଉ ଅବିରତେ ବୋଲଇ ଦାସ ଜଗନ୍ନାଥ।

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 438ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଆରମ୍ଭ କରୁଛୁ ପ୍ରଗତି ସିଟି କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣନ୍ତୁ ସାକ୍ଷାତକାରରେ ସଫଳ ପାଲା ଗାୟିକା କଳ୍ପଲତା ରାଉତଙ୍କ ସହିତ ଏକ ସାକ୍ଷାତକାର କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଉପସ୍ଥାପନାରେ ଅଛନ୍ତି ଅନିତା ଧଳ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ
1: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି ତେବେ ସମସ୍ତ ସିବିଏସ୍ଇ ଆଇସିଏସ୍ଇ ଆଇଏସ୍ସିର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ୍ ହୋଇପାରିବେ ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ କ୍ୱାର୍ଟର ନମ୍ବର D743 ସେକ୍ଟର 8 ରାଉରକେଲା ମୋବାଇଲ୍ ନମ୍ବର 9437152631 ଏବଂ 7978445736 ରେ
2: प्लेटफॉर्म नंबर 2 से चलने वाली सुपर फास्ट एक्सप्रेस के यात्री
3: मु एठी अछि
4: तुमको नहे याकू मोबाइल चार्ज करिबर अथिला
3: निजरा अक्कल चार्ज कर
5: एमिति पब्लिक पोर्ट रे फोन चार्ज करिबो त पर्सनल डेटा हेबो पब्लिक
3: देखिलु
4: बापा मु पे करूछि नो सिग्नल
5: एबे कोन करिबो
4: फ्री वाईफाई अछि ना
3: बोका सुधुरी जा
5: पेमेंट्स पई नो ओपन वाईफाई
4: माने फ्रॉड को करो बाय बाय
5: आरबीआई कहे
6: करो सटीक आरंभ हुआ फाइनेंशियली स्मार्ट
7: नमस्कार शुभ संध्या श्रोता बंधु आकाशवाणी राउरकेलार प्रिय श्रोता भाई भणी मानकु आजरो प्रगति सिटी कार्यक्रम को स्वागत करूछि मु आपनक रेडियो साथी अनिता ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ

ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ଯେ ଉତ୍କୃଷ୍ଟ କଳାର ଦେଶ ବୋଲି ଓଡ଼ିଶାର ଅନ୍ୟ ନାମ ହେଉଛି ଉତ୍କଳ। କାରଣ ଉତ୍କଳ ସହିତ କଳାର ଇତିହାସ ଘନିଷ୍ଠ ଭାବେ ଜଡ଼ିତ। ଏହାର କଳା ସଂସ୍କୃତିରୁ ସୃଷ୍ଟି ହୋଇଛି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ। ସେହିପରି ଓଡ଼ିଶାର ପାରମ୍ପରିକ ଲୋକକଳା ପାଲା ଓ ଦାସକାଠିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଓଡ଼ିଆ ସମାଜକୁ ସଂସ୍କାରିତ ଓ ଶୃଙ୍ଖଳିତ କରିବାରେ ପାଲାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ହଁ ଶ୍ରୋତାବନ୍ଧୁ, ସମାଜରେ ଜାତିଗତ ଧାର୍ମିକ ଭେଦଭାବ ଦୂର କରି ସବୁ ମଣିଷ ଏକ, ଏହି ବାର୍ତ୍ତା ପାଲା ସବୁଠାରେ ପହଞ୍ଚାଉଥିଲା। ସାମାଜିକ ସଂସ୍କାର କ୍ଷେତ୍ରରେ ଏହି ଲୋକକଳାର ଇତିହାସ ମଧ୍ୟ ଥିଲା ଭିନ୍ନ। ତେବେ ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଏକ ସମୟରେ ଓଡ଼ିଶାର ପାରମ୍ପରିକ ଲୋକକଳା ପାଲା ମେଦିନୀରେ ଯେତେବେଳେ କେବଳ ପୁରୁଷମାନଙ୍କର ଏକଚାଟିଆ ପ୍ରଭାବ ଥିଲା, ସେତେବେଳେ ସେହି ସାମାଜିକ ପ୍ରାଚୀରକୁ ଭାଙ୍ଗି ନିଜର ପ୍ରଜ୍ଞା ପାଣ୍ଡିତ୍ୟ ଓ ସୁଲଳିତ କଣ୍ଠସ୍ୱର ଦ୍ୱାରା ଓଡ଼ିଆ ସାହିତ୍ୟକୁ ଜନମାନସରେ ପହଞ୍ଚାଇ ପାରିଛନ୍ତି ଆମ ଓଡ଼ିଶାର କେତେଜଣ ପ୍ରତିଭା ସମ୍ପନ୍ନ ସଫଳ ମହିଳା ପାଲା ଗାୟିକା। ହଁ ଶ୍ରୋତାବନ୍ଧୁ, ସେହି ସଫଳ ମହିଳା ପାଲା ଗାୟିକାଙ୍କ ମଧ୍ୟରୁ ଆମ ରାଉରକେଲାର ଜଣେ ଖୁବ୍ ସଫଳ ପାଲା ଗାୟିକା ଆଜି ଆମ ପାଖରେ ଉପସ୍ଥିତ ଅଛନ୍ତି, ଯିଏକି ହାତରେ ଚାମର, ପାଦରେ ନୁପୁର ଏବଂ କଣ୍ଠରେ ଭଞ୍ଜ ଦୀନକୃଷ୍ଣ ରାଧାନାଥଙ୍କ କାବ୍ୟର ଅମୃତ ଝଙ୍କାର ସୃଷ୍ଟି କରି ସେ ଆଜି ନାରୀ ସମାଜ ପାଇଁ ଗର୍ବ ସାଜିଛନ୍ତି। ପୁରୁଷ ପ୍ରଧାନ ଏହି

ଶିଳ୍ପରେ ନିଜର ନିଷ୍ଠା ଓ ଅଦମ୍ୟ ପରିଶ୍ରମ ଫଳରେ ସେ କେବଳ ରାଉରକେଲା ନୁହେଁ ସାରା ଓଡ଼ିଶାରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଶ୍ରୋତାବନ୍ଧୁ ଆଉ ଡେରି କାହିଁକି, ଆସନ୍ତୁ ଆଜି ତାଙ୍କୁ ସାକ୍ଷାତ କରିବା ଏବଂ ଜାଣିବା ତାଙ୍କଠାରୁ ଏହି ପାଲା ଗାୟନ କ୍ଷେତ୍ରରେ ତାଙ୍କର ଅନୁଭୂତି, ସାଧନା ଏବଂ ସଫଳତା ସମ୍ପର୍କରେ। ଆଜିର ଆମ ପ୍ରଗତି ସିଟି କାର୍ଯ୍ୟକ୍ରମର ଅତିଥି, ଯିଏକି ରାଉରକେଲାର ଜଣେ ଖୁବ୍ ଜଣାଶୁଣା ପାଲା ଗାୟିକା ଶ୍ରୀମତୀ କଳ୍ପଲତା ରାଉତଙ୍କ ସହିତ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆକାଶବାଣୀ ରାଉରକେଲାର ସମସ୍ତ ଶ୍ରୋତାମାନଙ୍କୁ ଏବଂ ରେକର୍ଡିଂ ଅଫିସର ସମସ୍ତ କର୍ମକର୍ତ୍ତାମାନଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।
0: ଆଜ୍ଞା, ତେବେ ମ୍ୟାଡ଼ାମ ଆଜିର ଆମ କାର୍ଯ୍ୟକ୍ରମରେ ଯେମିତିକି ଆମର ଓଡ଼ିଶାର କଳା ସଂସ୍କୃତି ମଧ୍ୟରେ ଯେମିତି ପାଲା ଦାସକାଠିଆ ଏକ ପାରମ୍ପରିକ କଳା ବର୍ତ୍ତମାନ ଧୀରେ ଧୀରେ ଲୋପ ପାଇବାକୁ ଲାଗିଛି, ତେବେ ଯେହେତୁ ମ୍ୟାଡ଼ାମ ଆପଣ ଜଣେ ପାଲା ଗାୟିକା ଭାବରେ କେବଳ ରାଉରକେଲା ନୁହେଁ ଓଡ଼ିଶାରେ ମଧ୍ୟ ଆପଣଙ୍କର ଖୁବ୍ ସୁନାମ ରହିଛି, ତେଣୁ ଆଜିର ଆମ କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ଠାରୁ ଏହି କଳା ଉପରେ ଆପଣଙ୍କର ଦୀର୍ଘଦିନର ଅଭିଜ୍ଞତା ଏବଂ ଆପଣଙ୍କର ସାଧନା ସଫଳତା ସମ୍ପର୍କରେ ଅନେକ କିଛି କଥା ଆମେ ଜାଣିବୁ। ତେବେ ମ୍ୟାଡ଼ାମ ଆପଣ ପ୍ରଥମେ କୁହନ୍ତୁ ଯେ ଏଇ ପାଲା କଳା କ୍ଷେତ୍ରକୁ ଆପଣ କେତେ ବର୍ଷ ବୟସରେ ଆସିଲେ ଏବଂ ଜଣେ ମହିଳା ପାଲା ଗାୟିକା ଭାବରେ ଆପଣଙ୍କର ପ୍ରାରମ୍ଭିକ ଯାତ୍ରା କିପରି ଥିଲା?
1: ମୋର ପାଲା କଳା ପ୍ରତି ଆକର୍ଷଣ ପିଲାଦିନରୁ ହିଁ ଆରମ୍ଭ ହୋଇଥିଲା। ଗାଁ ଗହଳରେ ହେଉଥିବା ହରିହାଟ ସତ୍ୟନାରାୟଣଙ୍କ ପୂଜା ସମୟରେ ପାଲା ଗାୟକମାନଙ୍କର ଗାୟନଶୈଳୀ ଓ ପାଣ୍ଡିତ୍ୟ ମୋତେ ଗଭୀର ଭାବେ ପ୍ରଭାବିତ କରିଥିଲା। ଜଣେ ମହିଳା ଭାବେ ଏହି ପୁରୁଷ ପ୍ରଧାନ କ୍ଷେତ୍ରରେ ପ୍ରବେଶ କରିବା ସହଜ ନଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସମାଜ ଓ ପରିବାରର କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା। ଲୋକମାନେ ଭାବୁଥିଲେ ଯେ ମହିଳାମାନେ ରାତି ସାରା ଠିଆ ହୋଇ ଚାମର କର୍ତ୍ତାଳ ଧରି ଏତେ ବଡ଼ ବ୍ୟାସାସନ ସମ୍ଭାଳି ପାରିବେ ନାହିଁ, କିନ୍ତୁ ମୋର ଗୁରୁଙ୍କ ଆଶୀର୍ବାଦ, କଠିନ ଅଧ୍ୟବସାୟୀ ଏବଂ ସାହିତ୍ୟ ପ୍ରତି ଥିବା ଭକ୍ତି ଯୋଗୁଁ ମୁଁ ସମସ୍ତ ପ୍ରତିବନ୍ଧକୁ ପାର କରି ମଞ୍ଚରେ ନିଜକୁ ପ୍ରତିଷ୍ଠିତ କରିପାରିଲି।
0: ଆଜ୍ଞା, ତେବେ ମ୍ୟାଡ଼ାମ ଓଡ଼ିଶାର ପାରମ୍ପରିକ ଗଣସଂସ୍କୃତିରେ ପାଲାର ଗୁରୁତ୍ୱ ଓ ସ୍ଥାନ କ'ଣ ବୋଲି ଆପଣ କହିବେ?
1: ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ପାଲାର ସ୍ଥାନ ଅନନ୍ୟ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ। ପାଲା କେବଳ ମନୋରଞ୍ଜନ ମାଧ୍ୟମ ନୁହେଁ, ଏହା ହେଉଛି ଧର୍ମ, ସାହିତ୍ୟ, ସଂସ୍କୃତି ଏବଂ ଗଣଶିକ୍ଷାର ଏକ ମହାମିଳନ ପ୍ରକ୍ରିୟା।
0: ଆଜ୍ଞା,
1: ଏହା ହିନ୍ଦୁ ମୁସଲିମ ସମ୍ପ୍ରୀତିର ଏକ ବଡ଼ ପ୍ରତୀକ, ଯେଉଁଠାରେ ସତ୍ୟନାରାୟଣ ଓ ପୀରଙ୍କ ମହିମା ଏକାଠି ଗାନ କରାଯାଏ।
0: ଆଜ୍ଞା,
1: ଓଡ଼ିଆ ଜନମାନସକୁ ଶାସ୍ତ୍ରୀୟ ସାହିତ୍ୟ, ପୁରାଣ ଓ ନୈତିକ ଶିକ୍ଷା ସହଜ ସରଳ ଭାଷାରେ ଯୋଗାଇବାରେ ପାଲା ଶତାବ୍ଦୀ ଶତାବ୍ଦୀ ଧରି ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି।
0: ଏଇଟା ତ ଠିକ୍ କଥା କହିଲେ ମ୍ୟାଡ଼ାମ। ତେବେ ଜଣେ ସଫଳ ପାଲା ଗାୟିକା ହେବା ପାଇଁ କେଉଁ କେଉଁ ଗୁଣ ସବୁ ରହିବା ଦରକାର ବା ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି ଆପଣ କହିବେ?
1: ଜଣେ ସଫଳ ପାଲା ଗାୟିକା ହେବା ପାଇଁ ପ୍ରଥମତଃ ସଙ୍ଗୀତ, ସାହିତ୍ୟ ଓ ପୁରାଣ ଉପରେ ଗଭୀର ଜ୍ଞାନ ଥିବା ଆବଶ୍ୟକ। ଗାୟିକାଙ୍କୁ କେବଳ ଗୀତ ଗାଇବାକୁ ପଡ଼େ ନାହିଁ, ବରଂ ଶ୍ଳୋକ ଓ କାବ୍ୟର ସଠିକ୍ ବ୍ୟାଖ୍ୟା କରିବାକୁ ପଡ଼ିଥାଏ। ଏଥିପାଇଁ ଓଡ଼ିଆ ପ୍ରାଚୀନ କାବ୍ୟ ଯେପରିକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ରଚନା ଏବଂ ସଂସ୍କୃତି ଶ୍ଳୋକରେ ସଠିକ୍ ଉଚ୍ଚାରଣ ଓ ଅର୍ଥ ଜାଣିବା ଜରୁରୀ। ଏହା ସହିତ ଧୈର୍ଯ୍ୟ, ଦୃଢ଼ ଶାରୀରିକ ଶକ୍ତି, ମଞ୍ଚ ପରିଚାଳନା ଦକ୍ଷତା, ତତ୍କାଳ ବୁଦ୍ଧି ଏବଂ ଶ୍ରୋତାମାନ

0: ମାନଙ୍କୁ ବାନ୍ଧି ରଖିବାର କଳା ଥିବା ନିହାତି ଆବଶ୍ୟକ।
1: ଆଜ୍ଞା, ଠିକ କଥା କହିଲେ। ପ୍ରକୃତରେ ଯେଉଁ ପାଲା ଗାୟକ ମାନେ ଯେଉଁମାନେ, ସେମାନେ ନିହାତି ଭାବରେ ସେତିକି ତାଙ୍କର ଜ୍ଞାନ ଥିବା ଦରକାର, ଯାହାଦ୍ୱାରା କି ସେମାନେ ଶ୍ରୋତା ମାନଙ୍କୁ ବା ଦର୍ଶକ ମାନଙ୍କୁ ବାନ୍ଧି ରଖିପାରିବେ। ତେବେ ମ୍ୟାଡମ୍, ଆପଣ ଏବେ କୁହନ୍ତୁ ଯେ ପାଲା ପ୍ରଦର୍ଶନ ସମୟରେ ବ୍ୟବହୃତ ହେଉଥିବା ପୋଷାକ ଏବଂ ବାଦ୍ୟଯନ୍ତ୍ରର ବିଶେଷତ୍ୱ କ'ଣ ରହିଛି?
0: ପାଲା ପୋଷାକରେ ଏକ ସ୍ୱତନ୍ତ୍ର ରାଜକୀୟ ଓ ଆଧ୍ୟାତ୍ମିକ ଛାପ ଥାଏ। ଗାୟିକା ଭାବେ ଆମେ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ପୋଷାକ, ମୁକୁଟ ବା ଶିରଭୂଷଣ ଏବଂ ଉତ୍ତରୀୟ ଧାରଣ କରିଥାଉ। ଦେଖନ୍ତୁ ମ୍ୟାଡମ୍, ଆମେ ଯେଉଁ ଉପରେ ଯେଉଁ ପରିଧାନ କରୁଛୁ, ଏବେ ଯେମିତି ଆଧୁନିକ ଯୁଗରେ ଟେନିସ୍ କହୁଛନ୍ତି ତାକୁ, କିନ୍ତୁ ପ୍ରକୃତରେ ତାହା ନୁହଁ। ସିଏ ଉପରେ ଯେଉଁଟା ପାଲା ଗାୟିକା ବି ପାଲା ଗାହାଣ ଯେଉଁଟା ପିନ୍ଧୁଛନ୍ତି, ସିଏ ହେଉଛି ମୁସଲମାନ ମାନଙ୍କର ପୋଷାକ। ଆଉ ତଳେ ଯେଉଁ ଆମେ ପିନ୍ଧୁଛୁ ସେଇଟା ହେଉଛି ଆମ ହିନ୍ଦୁ ମାନଙ୍କର ପୋଷାକ।
1: ଆଚ୍ଛା,
0: ତଳେ ଆମେ ଧୋତି ପିନ୍ଧୁଛୁ, ଉପରେ ଆମେ ଟେନିସ୍ ପିନ୍ଧୁଛୁ।
1: ଆଚ୍ଛା,
0: ମାନେ ଆମର ଯେଉଁ ସତ୍ୟ ପୀର ଏବଂ ସତ୍ୟ ନାରାୟଣ, ଏ ଦୁଇଟା ମିଶ୍ରଣ ଭାବେ ଆମେ ପାଲାରେ ପରିଚାଳନା କରୁଛୁ।
1: ଆଉ
0: ମିଶ୍ରଣ ପ୍ରକୃତରେ ଅଛନ୍ତି ସତ୍ୟପୀର ଏବଂ ସତ୍ୟନାରାୟଣ।
1: ଆଜ୍ଞା,
0: ବାଦ୍ୟଯନ୍ତ୍ର ମଧ୍ୟରେ ମୃଦଙ୍ଗ ଏବଂ କରତାଳ ହେଉଛି ମୁଖ୍ୟ। ମୃଦଙ୍ଗର ତାଳେ ତାଳେ ଗାୟକ ଓ ନୃତ୍ୟ ଚାଲେ।
1: ଆଜ୍ଞା,
0: ଏହା ବ୍ୟତୀତ ହାତରେ ଥିବା ଚାମର କେବଳ ଏକ ସାମଗ୍ରୀ ନୁହେଁ, ଏହାକୁ ଦେବତାଙ୍କ ସେବା ଏବଂ ଅଭିନୟ ମାଧ୍ୟମରେ ଭାବ ପ୍ରକାଶ କରିବା ପାଇଁ ବ୍ୟବହାର କରାଯାଏ। ତଥା ଆପଣମାନେ ଜାଣିଥିବେ ଚାମରରେ ପାଞ୍ଚ ଦେବତା ଅଛନ୍ତି, ଯଥା ଗଣେ, ନାରାୟଣ, ରୁଦ୍ରେ, ଅମ୍ବିକେ, ଭାସ୍କରେ ତଥା ପଞ୍ଚଦେବତାଙ୍କୁ ସ୍ଥାପନା କରି ଚାମରରେ ପୂଜା କରାଯାଇଥାଏ। ତେଣୁକରି ପାଲା ଗାହାଣ କିମ୍ବା ଗାୟିକା ଚାମର ଧରିଲା ମାତ୍ରେ ମଞ୍ଚ ଉପରେ ସେମାନେ ଯେଉଁ ପାଲା ଗାୟନ କରନ୍ତି ପଣ୍ଡିତେ, ତାଙ୍କର କେବେ ବି ଭୁଲ ହୁଏ ନାହିଁ, କାରଣ ନା ପଞ୍ଚଦେବତା ତାଙ୍କ ସାଙ୍ଗରେ ଥାନ୍ତି।
1: ଆଚ୍ଛା, ତ ଏବେ ଆମେ ଆପଣଙ୍କଠୁ ସେ ପଞ୍ଚଦେବତାଙ୍କ ଉପରେ କିଛି ପାଲା ଗାୟନ ଆପଣ ଶୁଣେଇ ପାରିବେ କି?
0: ନିଶ୍ଚୟ ମ୍ୟାମ୍।

0: ଆଜ୍ଞା, ବହୁତ ସୁନ୍ଦର। ତେବେ ମ୍ୟାଡ଼ାମ ଆପଣ କହିବେ କି ଗାୟିକା ଏବଂ ତାଙ୍କ ସହଯୋଗୀ ପାଳିଆଙ୍କ ମଧ୍ୟରେ ତାଳମେଳ କିପରି ରହିଥାଏ, ଆଉ ପାଲାକୁ ସଫଳ କରିବା ଦିଗରେ ସେମାନଙ୍କର ଭୂମିକା କ'ଣ ରହିଛି?
1: ପାଲା ହେଉଛି ଏକ ଦଳଗତ କଳା, ଗାୟିକା ହେଉଛନ୍ତି ଦଳର ମୁଖ୍ୟ ବା ନେତା, କିନ୍ତୁ ବିନା ପାଳିଆ ଓ ବାୟକ ମୃଦଙ୍ଗ ବାଦକ ଯେଉଁଟାକି ରେ ପାଲା ସମ୍ପୂର୍ଣ୍ଣ ଅସମ୍ଭବ।
0: ଆଜ୍ଞା,
1: ବାୟକ ନିଜର ଚମତ୍କାର ବାଦନ ଦ୍ୱାରା ପରିବେଶକୁ ଉତ୍ସାହିତ କରନ୍ତି, ଶ୍ରୀପାଳିଆ ଗାୟକଙ୍କର କଥାକୁ ଦୋହରାଇବାରେ ସହ ତାଙ୍କୁ ବିଶ୍ରାମ ଦେବାରେ ସାହାଯ୍ୟ କରନ୍ତି, ଏବଂ ମଝିରେ ମଝିରେ ହାସ୍ୟରସ ପରିବେଷଣ କରି ଶ୍ରୋତାଙ୍କୁ ଆମୋଦିତ କରନ୍ତି। ଗାୟିକା ଓ ପାଳିଆଙ୍କ ମଧ୍ୟରେ ଥିବା ଆଖିର ଇସାରା ଓ ସାଙ୍ଗୀତିକ ତାଳମେଳ ହିଁ ପାଲାକୁ ରସାଳ ଓ ଜୀବନ୍ତ କରିଥାଏ।
0: ପ୍ରକୃତରେ ଠିକ କଥା କହିଲେ, ଗାୟିକା ଏବଂ ପାଳିଆଙ୍କ ମଧ୍ୟରେ ତାଙ୍କର ଯେଉଁ ତାଳମେଳ ଥାଏ, ମିଶିକି ସେମାନେ ଯେଉଁ ଏକା ସାଙ୍ଗରେ ସୁନ୍ଦର ଭାବରେ ପରିବେଷଣ କରନ୍ତି ପାଲା, ତାହାଦ୍ୱାରା ହିଁ ପାଲା ଜୀବନ୍ତ ହୋଇଉଠେ। ତେବେ ମ୍ୟାଡ଼ାମ କହିବେ କି ଆଜିକାଲିର ପାଲାରେ କେଉଁ ପ୍ରକାରର ବିଷୟବସ୍ତୁ କିମ୍ବା କାହାଣୀ ସବୁ ଅଧିକ ଆଦୃତ ହେଉଛି?
1: ପାରମ୍ପରିକ ଭାବେ ପାଲାରେ ରାମାୟଣ, ମହାଭାରତ, ହରିବଂଶ ଏବଂ ବିଭିନ୍ନ ପୁରାଣର ଆଖ୍ୟାୟିକା ଗାନ କରାଯାଏ, କିନ୍ତୁ ସମୟ ସହିତ ଆମକୁ ବିଷୟବସ୍ତୁରେ ପରିବର୍ତ୍ତନ ଆଣିବାକୁ ପଡ଼ିଛି। ଆଜିକାଲି ପୁରାଣ କଥା ସହିତ ସାମାଜିକ ସଚେତନତା ମୂଳକ ପ୍ରସଙ୍ଗ, ଯେପରିକି କନ୍ୟା ଭ୍ରୂଣ ହତ୍ୟା ରୋକିବା, ନାରୀ ଶିକ୍ଷା, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ଆଦି ବିଷୟକୁ ଯୋଡ଼ି ଆମେ ପରିବେଷଣ କରୁଛୁ। ଶ୍ରୋତାମାନେ ବିଶେଷ କରି ଭକ୍ତିରସ ଏବଂ ସାମ୍ପ୍ରତିକ ସମାଜର ବାସ୍ତବତା ଥିବା ବିଷୟବସ୍ତୁକୁ ଅଧିକ ପସନ୍ଦ କରୁଛନ୍ତି।
0: ଆଜ୍ଞା, ଠିକ କଥା କହିଲେ ମ୍ୟାଡ଼ାମ। ପ୍ରକୃତରେ ବର୍ତ୍ତମାନ ସମୟରେ ମଧ୍ୟ ଯେମିତି ଆପଣ କହିଲେ, ନାରୀ ଶିକ୍ଷା, ପରିବେଶ ସୁରକ୍ଷା, ସ୍ୱଚ୍ଛତାକୁ ନେଇକି ମଧ୍ୟ ଆପଣମାନେ ସୁନ୍ଦର ଭାବେ ପାଲା ପରିବେଷଣ କରୁଛନ୍ତି।
1: ଆଜ୍ଞା, ଆମେ ଯେଉଁ ପାଲା ପରିବେଷଣ କରୁଛୁ ମ୍ୟାଡ଼ାମ, ସିଏ କ'ଣ କି ଆମ ପାଲା ବିଷୟବସ୍ତୁ ଭିତରେ ଏଇ ଯେଉଁ ସ୍ୱଚ୍ଛତା ଏସବୁ ବିଷୟବସ୍ତୁ ଭିତରେ ତାକୁ ପ୍ରକାଶିତ କରୁ।
0: ଆଚ୍ଛା,
1: ମାନେ ଜନସମାଜକୁ ଆମେ
0: ସଚେତନ କରନ୍ତି। ତେବେ ମ୍ୟାଡ଼ାମ କହିବେ କି ଆମେ ପିଲାବେଳେ ଦେଖୁଥିଲୁ

0: ପାଲାରେ କେବଳ ପୁରୁଷମାନେ ସବୁ ପାଲା ଗାଉଥିଲେ, କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ଏ ଦିଗରେ ମଧ୍ୟ ପରିବର୍ତ୍ତନ ଆସିଲା ଏବଂ ଆମର ମହିଳାମାନେ ମଧ୍ୟ ପାଲାରେ ସେମାନେ ସୁନ୍ଦର ଭାବେ ଉପସ୍ଥାପନା କରୁଛନ୍ତି। ସେମାନେ ଏକା ସାଙ୍ଗରେ ବିଭିନ୍ନ ସ୍ଥାନକୁ ଯାଇକି ସେମାନେ ମଧ୍ୟ ପୁରୁଷଙ୍କ ସାଙ୍ଗରେ ପାଲା ଗାୟନ କରୁଛନ୍ତି। ତ ପାଲା ଜଗତରେ ଜଣେ ମହିଳା ଗାୟିକା ଭାବରେ ଆପଣଙ୍କୁ କେଉଁ ସବୁ ଆହ୍ୱାନର ସାମ୍ନା କରିବାକୁ ପଡ଼ିଛି ବୋଲି ଆପଣ କହିବେ?
1: ମହିଳା ପାଲା ଗାୟିକାଙ୍କର ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ସମୟ ଏବଂ ଶାରୀରିକ ପରିଶ୍ରମ।
0: ଆଜ୍ଞା,
1: ଅନେକ ସମୟରେ ପାଲା ରାତି ସାରା ଚାଲେ ଏବଂ ଦୂର ଦୂରାନ୍ତ ଅଞ୍ଚଳକୁ ଯିବାକୁ ପଡ଼ିଥାଏ।
0: ଆଜ୍ଞା,
1: ସୁରକ୍ଷା ଏବଂ ସାମାଜିକ ଦୃଷ୍ଟିକୋଣ ଏକ ବଡ଼ ପ୍ରଶ୍ନବାଚୀ ଥିଲା। ଏହା ସହିତ ମଞ୍ଚରେ ପୁରୁଷ ଗାୟକମାନଙ୍କ ସହ ବାଦୀପାଲା ତର୍କ ବା ପ୍ରତିଯୋଗିତାମୂଳକ ପାଲା ଲଢ଼ିବା ସହଜ ନଥିଲା। ସେମାନେ ଅନେକ ସମୟରେ କଠିନ ପ୍ରଶ୍ନ ପଚାରି ମାନସିକ ସ୍ତରରେ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ନିଜର ଅଧ୍ୟୟନ ଓ ଆତ୍ମବିଶ୍ୱାସ ବଳରେ ମୁଁ ପ୍ରମାଣ କରିଛି ଯେ ଜ୍ଞାନ ଏବଂ କଳା କ୍ଷେତ୍ରରେ ଲିଙ୍ଗଗତ ଭେଦଭାବ କିଛି ମାଇନେ ରଖେ ନାହିଁ।
0: ଆଜ୍ଞା, ବର୍ତ୍ତମାନ ଯେମିତି ସରକାର ମହିଳାମାନଙ୍କୁ ସବୁଠାରେ ସବୁ କ୍ଷେତ୍ରରେ ପୁରୁଷମାନଙ୍କ କାନ୍ଧରେ କାନ୍ଧ ମିଳେଇକି ଚାଲିବାକୁ ପ୍ରୋତ୍ସାହନ ଦେଉଛନ୍ତି, ତେଣୁ ଏ ଦିଗରେ ମଧ୍ୟ ଜଣେ ମହିଳା ଭାବରେ କହିବାକୁ ଆପଣ ଆମ ରାଉରକେଲାର ଗର୍ବ କହିଲେ ଭୁଲ ହେବ ନାହିଁ, ଯେହେତୁ ଆପଣ ରାଜ୍ୟସ୍ତରୀୟ ଜଣେ ପାଲା ଗାୟିକା ଭାବରେ ଆପଣ ଖୁବ୍ ସୁନାମ ଅର୍ଜନ କରିଛନ୍ତି।
1: ଆଜ୍ଞା,
0: ତେବେ ଆପଣଙ୍କର ପ୍ରଥମେ ପ୍ରଥମେ ଅନୁଭୂତି କେମିତି ଥିଲା?
1: ଦେଖନ୍ତୁ ମ୍ୟାଡ଼ାମ, ସର୍ବପ୍ରଥମେ ମୁଁ ଜଣେ ନୀଳାଚଳ ନିଖିଳ ଉତ୍କଳ ପାଲା ପରିଷଦର ସଭ୍ୟା ବା ଗାୟିକା। ସର୍ବପ୍ରଥମେ ଯେତେବେଳେ ପାଲାରେ ମୁଁ ପ୍ରବେଶ କଲି, ମ୍ୟାଡ଼ାମ, ମୁଁ ବହୁତ କିଛି ପରିଶ୍ରମ କରିଛି।
0: ଆଚ୍ଛା,
1: ଆଉ ମୋର ବହୁତ ବି ବାଧା ବିଘ୍ନ ଆସିଛି ପାଲାରେ। ମୁଁ ନିଜ ସୁଇଚ୍ଛାରେ ପାଲା କରିନାହିଁ। 2006 ମସିହାରେ ସନ୍ଧ୍ୟା ସମୟରେ ଆଳତୀ ଚାଲିଥାଏ ମନ୍ଦିରରେ, ସେ ସମୟରେ ମୁଁ ଟିକେ ବିଛଣାରେ ଗଡ଼ି ଯାଇଥିଲି। ସ୍ୱପ୍ନରେ ଦେଖିଲି ଚାମର ଧରି ମକର କୁଣ୍ଡଳ ପିନ୍ଧିଛନ୍ତି, ଶ୍ୟାମଳ ବର୍ଣ୍ଣ ଗେରୁଆ ବସ୍ତ୍ର, ରୁଦ୍ରାକ୍ଷ ମାଳ, ମକର କୁଣ୍ଡଳ, ଚାମର ଧରି ଆମ ଘର ଭିତରକୁ ସନ୍ଧ୍ୟା ସମୟ ଆଳତୀ ସମୟ ଆସିଗଲେ। ମୁଁ ଠାକୁର ଯେଉଁଠି ରଖି ପୂଜା କରୁଛି ମ୍ୟାଡ଼ାମ, ସେଇଠି ଯାଇ ବସିଲେ। ବସିଲେ କଥାବାର୍ତ୍ତା କିଛି ନାହିଁ, ମୁଁ ଦେଖୁଛି ଚାମରକୁ ମ୍ୟାଡ଼ାମ ନେଇ ମୋ ଯେଉଁଠି ଠାକୁର ପୂଜା କରୁଛି ସେଇଠି ନେଇ ରଖିଦେଲେ। ତାପରେ ବସିଛନ୍ତି, ହଠାତ୍ ଆମ ପଡ଼ିଶା ଘରୁ ଗୋଟେ ଝିଅ ଆସି ମୋତେ ଡାକିଦେଲା। ଡାକିଦେବାରୁ ମ୍ୟାଡ଼ାମ ମୋ ନିଦଟି ଭାଙ୍ଗିଗଲେ। ଆମେ ଯେତେ ବି ପାଠ ପଢ଼ିଥାଉ ମ୍ୟାମ, କିନ୍ତୁ ପାଲା ଗାୟିକା ହେବାକୁ ହେଲେ ଈଶ୍ୱର ଶକ୍ତି ନହେଲେ ଆମେ ପାଲା ଗାୟିକା କେବେ ହେଇପାରିବାନି। ଦେଖନ୍ତୁ, ମୁଁ ଜଣେ ଅଣ୍ଡର ମେଟ୍ରିକ ଗାୟିକା, ମୋ ଗୁରୁ କିନ୍ତୁ ମାତ୍ର 3 ଶ୍ରେଣୀ ପାଠ ପଢ଼ିଛନ୍ତି, ସିଏ ମଧ୍ୟ ପାଲା ଗାଉଛନ୍ତି। କାହିଁକି ନା, ଇଏ ଈଶ୍ୱର ଶକ୍ତି, ମା ପେଟରୁ ଜଟ ନେଇକି ଆସିଥାନ୍ତି ସେମାନେ। ମ୍ୟାଡ଼ାମ, ମୁଁ ଯେତେବେଳେ ଦେଖିଲି ଚାମର ଥୋଇଦେଇ ନିଦଟା ମୋର ଭାଙ୍ଗିଗଲା, କୁଆଡ଼େ ଉଭା ହେଇଗଲେ, ସେଇଠୁ ମୋ ଗୁରୁଙ୍କୁ ଯାଇ ପଚାରିଲି। ଆମର କଟକ ଆଳିର ଗାୟକ ରତ୍ନ ବେଣୁଧରପତି ମୋ ଗୁରୁକୁ ଯାଇ ପଚାରିଲି। ମୁଁ କହିଲି, ବାପା, ଏମିତି ଏମିତି ଘଟଣା ମୁଁ ସ୍ୱପ୍ନ ଦେଖିଛି। କହିଲେ, ଆଉ ଡେରି କରନା, ଠାକୁର ଆସିଗଲେ ତୋ ଘରକୁ, ତୁ ଏବେ ଗାୟିକାରେ ଛିଡ଼ା ହୁଅ। ସେଇଠୁ ସିଏ ପ୍ରଥମ ମୋ ଗୁରୁ ମୋତେ ପାଲା ଦିଗକୁ ସେ ଆଣିଛନ୍ତି।
0: ଆଚ୍ଛା, ନିହାତି ଭାବରେ ଗୁରୁଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିଛି, ଯେଉଁଥିପାଇଁ ଆପଣ ଏ ଦିଗରେ ଅନେକ ସଫଳତା ହାସଲ କରିପାରିଛନ୍ତି। ତେବେ ଆପଣ କହିବେ କି ଆଧୁନିକ ମନୋରଞ୍ଜନ ମାଧ୍ୟମ ଯେପରିକି ସିନେମା, ମୋବାଇଲ, ସୋସିଆଲ ମିଡ଼ିଆ ଯୋଗୁଁ ପାଲା କଳା ଉପରେ ତ ଅନେକ ପ୍ରଭାବ ପଡ଼ିଛି, ତେଣୁ ସେ ଉପରେ ଆପଣ କ'ଣ କହିବାକୁ ଚାହିଁବେ?
1: ବିଜ୍ଞାନ ଓ ଆଧୁନିକତାର ପ୍ରଭାବ ନିଶ୍ଚିତ ଭାବେ ପାଲା ଉପରେ ପଡ଼ିଛି। ପୂର୍ବପରି ଆଉ ଶ୍ରୋତାମାନେ ରାତି ରାତି ଧରି ପାଲା ଶୁଣିବାକୁ ସମୟ ଦେଉନାହାନ୍ତି। ଲୋକଙ୍କ ପାଖରେ ମନୋରଞ୍ଜନର ଅନେକ ସହଜ ବିକଳ୍ପ ରହିଛି, କିନ୍ତୁ ମୁଁ ଭାବୁଛି ପାଲାର ସାରବତା କେବେ କମିବ ନାହିଁ, କାରଣ ମୋବାଇଲରେ ଆପଣଙ୍କୁ ଆମୋଦିତ କରିପାରେ, କିନ୍ତୁ ପାଲା ମଞ୍ଚରୁ ଯେଉଁ ଜୀବନ୍ତ ଆଧ୍ୟାତ୍ମିକ ସଂସ୍କାର ମିଳେ ତାହା ଡିଜିଟାଲ ଦୁନିଆ ଦେଇପାରେ ନାହିଁ। ବରଂ ଆମେ ସୋସିଆଲ ମିଡ଼ିଆ, ୟୁଟ୍ୟୁବ ବା ଫେସବୁକ୍ ମାଧ୍ୟମରେ ଆମ ପାଲାକୁ ଆଜି ସାରା ବିଶ୍ୱରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚାଇ ପାରୁଛୁ।
0: ଆଜ୍ଞା, ନିହାତି ଭାବରେ ଏଇଟା ବହୁତ ବଡ଼ କଥା।
1: ଆଜ୍ଞା ଆଜ୍ଞା,
0: ତେବେ ଆପଣ ମଧ୍ୟ ଅନେକ ପୁରସ୍କାର ଏ ଦିଗରେ ପାଇଛନ୍ତି, ତା ସହିତ ଆପଣ ଗାୟିକା ଶିରୋମଣି ଉପାଧିରେ ଆପଣ ସମ୍ବର୍ଦ୍ଧିତ ହୋଇଛନ୍ତି, ସେହି ସମୟରେ ଆପଣଙ୍କର ଅନୁଭୂତି କ'ଣ ଥିଲା ସେ ଟିକେ କହିଲେ ଭଲ ହେବ।
1: ପୁରସ୍କାର କେବଳ ସଫଳତାର ପ୍ରତୀକ ନୁହେଁ ମ୍ୟାଡ଼ାମ, ଏହା ଏକ ବଡ଼ ଦାୟିତ୍ୱବୋଧ। ଯେତେବେଳେ ମୋତେ ରାଜ୍ୟସ୍ତରୀୟ ସ୍ୱୀକୃତି ମିଳିଲା, ମୋର ନିଜ କଳା ପ୍ରତି ଶ୍ରଦ୍ଧା ଆହୁରି ଗଭୀର ହେଲା। ମୋର ଦାୟିତ୍ୱ ଏବେ ଦ୍ୱିଗୁଣିତ। ପ୍ରଥମତଃ ମୋତେ ପାଲା ଶୁଦ୍ଧତା ଓ ମାନ ସବୁବେଳେ ବଜାୟ

0: ରଖିବାକୁ ହେବ ଏବଂ ଦ୍ୱିତୀୟତଃ ଏହି ପ୍ରାଚୀନ ଓଡ଼ିଆ ସଂସ୍କୃତିକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବାକୁ ହେବ। ଏହି ପୁରସ୍କାର ମୋତେ ଆହୁରି ଅଧିକ ଗବେଷଣା କରିବାକୁ ପ୍ରେରଣା ଦେଇଛି।
1: ନିହାତି ଭାବରେ ପୁରସ୍କାର ଦ୍ୱାରା ଆପଣଙ୍କର ମନୋବଳ ଆହୁରି ସୁଦୃଢ ହୋଇଛି, ଯେପରି ପାଲାର ପ୍ରଚାର ପ୍ରସାର କରିବା ଦିଗରେ ଆପଣ ଚିନ୍ତା କରୁଛନ୍ତି।
0: ଆଜ୍ଞା ଆଜ୍ଞା,
1: ବହୁତ ଭଲ କଥା। ସେ ମ୍ୟାଡମ ଆପଣ କହିବେ କି ନୂତନ ପିଢ଼ିର ଝିଅମାନେ ଯଦି ପାଲାକୁ ନିଜର କ୍ୟାରିୟର କିମ୍ବା ସାଧନ ଭାବରେ ଗ୍ରହଣ କରିବାକୁ ଚାହାନ୍ତି, ତେବେ ସେମାନଙ୍କ ପାଇଁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
0: ମୁଁ ନୂତନ ପିଢ଼ିର ଝିଅମାନଙ୍କୁ କହିବି ଯେ ପାଲା ହେଉଛି ଆମ ଓଡ଼ିଆ ଜାତିର ଅସ୍ମିତା, ଏହାକୁ ଆପଣେଇବା ଗର୍ବର ବିଷୟ।
1: ଆଜ୍ଞା,
0: ଏହାକୁ କେବଳ ଅର୍ଥ ରୋଜଗାରରେ ପନ୍ଥା ନ ଭାବି ଏକ ପବିତ୍ର ସାଧନା ଭାବେ ଗ୍ରହଣ କରନ୍ତୁ। ନିଜର ଭାଷା ସାହିତ୍ୟକୁ ଭଲ ପାଆନ୍ତୁ, ଅଧ୍ୟୟନଶୀଳ ହୁଅନ୍ତୁ। ଆଜିକାଲି ମହିଳାମାନଙ୍କ ପାଇଁ ସୁଯୋଗ ବହୁତ ଅଧିକ ଅଛି। ଲୋକମାନେ ମଧ୍ୟ ମହିଳା ଗାୟିକା ମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି। ତେଣୁ ଭୟ ନ କରି ଦୃଢ ମନୋବଳ ନେଇ ଆଗକୁ ଆସନ୍ତୁ ଏବଂ ନିଜ ସଂସ୍କୃତିର ସୁରକ୍ଷା କରନ୍ତୁ।
1: ପ୍ରକୃତରେ ଯେମିତି ଆପଣ କହିଲେ ଯେ ଆମ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକ କଳାକାର ମାନଙ୍କର ଗୋଟେ ଗୁରୁ ଦାୟିତ୍ୱ, ତେଣୁ ପାଲା ଦାସକାଠିଆ ଭଳି ଯୋଉ ପାରମ୍ପରିକ କଳା, ଏହାକୁ ଆମେ ନିହାତି ଭାବରେ ଉଜ୍ଜୀବିତ କରି ରଖିବା ଉଚିତ, ଯେପରିକି ଓଡ଼ିଶାର କଳା ସଂସ୍କୃତି ସୁଦୂର ପ୍ରସାରୀ ହୋଇପାରିବ।
0: ଆଜ୍ଞା, ଆପଣ ଠିକ କଥା କହିଲେ।
1: ତେବେ ମ୍ୟାଡମ, ପାଲା କଳାର ସଂରକ୍ଷଣ ଏବଂ ଏହାର ଭବିଷ୍ୟତର ଉନ୍ନତି ପାଇଁ ସରକାର ଏବଂ ସମାଜ କ'ଣ କରିବା ଉଚିତ ବୋଲି ଆପଣ ମତ ଦେବେ?
0: ପାଲା କଳାର ଭବିଷ୍ୟତ ପାଇଁ ସରକାର ଓ ସାମାଜିକ ସ୍ତରରେ ସାହାଯ୍ୟ ଜରୁରୀ। ସରକାର ପାଲା ଶିଳ୍ପୀମାନଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା, ବୀମା ଏବଂ ପ୍ରଶିକ୍ଷଣ ଶିବିରର ବ୍ୟବସ୍ଥା କରିବା ଉଚିତ।
1: ଆଜ୍ଞା,
0: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ନିୟମିତ ଭାବେ ପାଲା ମହୋତ୍ସବ ଆୟୋଜନ କରାଯିବା ଆବଶ୍ୟକ। ସମାଜ ପକ୍ଷରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ ପର୍ବପର୍ବାଣୀରେ ପାଲା ଦଳକୁ ସୁଯୋଗ ଦେଇ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ।
1: ଆଜ୍ଞା,
0: ସବୁଠାରୁ ବଡ଼ କଥା ହେଉଛି ମ୍ୟାଡମ୍, ଆମ ପିଲାମାନଙ୍କୁ ପିଲାଦିନରୁ ପାଲା ପରି ପାରମ୍ପରିକ କଳା ଦେଖିବା ଓ ଶୁଣିବା ପାଇଁ ଅଭ୍ୟାସ କରାଇବା ଉଚିତ, ଯଦ୍ୱାରା ଆମ ସଂସ୍କୃତିର ଚେର ସୁଦୃଢ଼ ରହିବ। ଯେମିତି ମ୍ୟାଡମ୍ ଅଛି, ଗୀତରେ ଅଛି, ଆପଣମାନଙ୍କର ଲେଖିଛନ୍ତି ଦୀନକୃଷ୍ଣ ଦାସ, କ'ଣ ଲେଖିଛନ୍ତି ନା ପ୍ରମାଣ କରିଛନ୍ତି ଯେ ଗାଡ଼ି କିଏ ଦେବ ସଜାଡ଼ି ଜାଣିଥିଲା କୁବୁଜା ବୁଢ଼ୀ, ଗାଡ଼ି କିଏ ଦେବ ସଜାଡ଼ି ଜାଣିଥିଲା କୁବୁଜା ବୁଢ଼ୀ, ଚଢ଼ା ଶିଖିଥିଲେ ଚଢ଼ି ତୁ ଜାଣିଲେ, ଚଢ଼ା ଶିଖିଥିଲେ।

0: ଗାଡ଼ି ଉଦାହରଣ ସ୍ୱରୂପ ମ୍ୟାଡ଼ାମ୍, ଆପଣ ଏବେ ଯେମିତି କହିଲେ କି ଆଜିକାଲିକା ଯେଉଁ ଆମର ଛୋଟ ଛୋଟ ପିଲାମାନଙ୍କୁ ଯଦି ଆମେ ଏଇ ପାଲା ଆଧ୍ୟାତ୍ମିକ ସ୍ତରରେ ନେବା ପାଇଁ ଚେଷ୍ଟା କରିବା, ତାହେଲେ ଆମେ ତାଙ୍କର ଅଜ୍ଞାନ ବୟସରୁ ନେଲେ ଯାଇ ଆମେ କରିପାରିବା।
1: ଆଜ୍ଞା, ଠିକ୍, ପ୍ରକୃତରେ ଠିକ୍ କଥା କହିଲେ ମ୍ୟାଡ଼ାମ୍। ତେବେ ପାଲାର ପ୍ରଚାର ପ୍ରସାର ଦିଗରେ ଆପଣ କ'ଣ ସବୁ ପ୍ରୟାସ କରୁଛନ୍ତି, ଚେଷ୍ଟା କରୁଛନ୍ତି?
0: ହଁ, ଆମେ ମ୍ୟାଡ଼ାମ୍ ଓଡ଼ିଶାର ବହୁତ ଜାଗାରେ ଯାଇ ପାଲା ପ୍ରଚାର, ଏମିତିକି ଗୋଟିକିଆ ପାଲା, ବାଦ ପାଲା, ଏସବୁ ଆମେ ପ୍ରଚାର କରୁଛୁ କରୁଛୁ। କିନ୍ତୁ ଆମେ ଚାହୁଁ କି ଯେମିତି ଆଧ୍ୟାତ୍ମିକ ଭଗବାନ କିଏ, ଆମର ଶାସ୍ତ୍ର ପୁରାଣ କିଏ, ଏସବୁ ଜାଣିବା ପାଇଁ ହେଲେ ଆମକୁ ଆଧ୍ୟାତ୍ମିକ ଲୋକ ଦରକାର। ଯେମିତି ଆମର ଅଛି ପାଲାରେ ଚାରି ରସ, ଗୋଟେ ହେଲା କ'ଣ, କାରୁଣ୍ୟ ରସ, ବୀର ରସ, ହାସ୍ୟ ରସ, ଏମିତି ତିନି ଚାରି ପ୍ରକାର ଦର୍ଶକ ଥାନ୍ତି। ସେଇ ଅନୁସାରେ ଆମେ ପାଲା ଗାଣ ହଉ ବା ପାଲା ଗାୟିକା ହଉ, ଆମେ ସେଇ ଅନୁସାରେ ଆମ ବିଷୟବସ୍ତୁଟି ଆମେ ନେଇଥାଉ।
1: ଆଜ୍ଞା, ପ୍ରକୃତରେ ଆମର ଓଡ଼ିଶାର ପାରମ୍ପରିକ କଳାର ପ୍ରଚାର ପ୍ରସାର କରିବା ସମସ୍ତଙ୍କର ଦାୟିତ୍ୱ, କେବଳ ପାଲା ଗାୟିକା ନୁହନ୍ତି, ପ୍ରତ୍ୟେକ ଆମର ଯୁବପିଢ଼ି ମାନଙ୍କର, ପ୍ରତ୍ୟେକ ଜନସାଧାରଣଙ୍କର ମଧ୍ୟ ଦାୟିତ୍ୱ ରହିଛି ଏ ଦିଗରେ।
0: ଆଜ୍ଞା,
1: ତେବେ ମ୍ୟାଡ଼ାମ୍, ଆଜି ତ ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିଲୁ ଆପଣଙ୍କ ସମ୍ପର୍କରେ, ଆଉ ଆଗକୁ ଆପଣ କ'ଣ ଆଉ ସବୁ ଚିନ୍ତା କରିଛନ୍ତି କରିବାକୁ?
0: ମୁଁ ଚିନ୍ତା କରିଛି ମ୍ୟାଡ଼ାମ୍, ଆମେ ଯେମିତି ଗୋଟେ ପାଲା ଗାୟିକା ହେଇପାରିଲୁ, ସେମିତି ଆଉ କିଛି ଝିଅ ଛୁଆମାନେ ବି ପାଲା ଗାୟିକା ହୋଇଯାଆନ୍ତେ ହେଲେ ବହୁତ ଆମକୁ ଭଲ ଲାଗନ୍ତା। କାହିଁକି ନା ଦେଖୁଛୁ ଏବେ ଏଇ ଆଧୁନିକ ଯୁଗରେ ପାଲାକୁ ଆଉ କେହି ଇଣ୍ଟରେଷ୍ଟ ଦେଉନାହାନ୍ତି। ଏଇ ଆମର ରାଉରକେଲା ସିଟିରେ ଯାହାର ମାନସିକ ପାଲା, ଧର ଷୋଳ ପାଲା ହେଲା କି ଆମର ଏକୋଇଶିଆ ପାଲା, ବାଧ୍ୟତାମୂଳକ ସେମାନେ ସେ ପାଲାଟା କରୁଛନ୍ତି, କାହିଁକି ନା ମାନସିକ ଥିବାରୁ।
1: ଆଚ୍ଛା,
0: କିନ୍ତୁ ନା ଆମେ ଗୋଟେ ପାଲା କରୁ କି ପ୍ରଭୁଙ୍କ ବିଷୟରେ କିଛି ଜାଣୁ କି ଶାସ୍ତ୍ର ପୁରାଣ ବିଷୟରେ କିଛି ଜାଣୁ, ଏସବୁ ନାହିଁ। ଶ୍ରୋତା ଆଉ ବିଲକୁଲ ଶୁଣୁନାହାନ୍ତି, କେବଳ ଖାଇବାରେ ବ୍ୟସ୍ତ।

0: ଠିକ କଥା କହୁଛି।
1: ବୁଝିବା ତ ଖାଇବାରେ ବ୍ୟସ୍ତ।
0: ବର୍ତ୍ତମାନ ଶ୍ରୋତାମାନଙ୍କ ସଂଖ୍ୟା କମିଯାଇଛି, କିନ୍ତୁ ସେଥିପାଇଁ ସମସ୍ତଙ୍କର ସରକାରଙ୍କଠୁ ଆରମ୍ଭ କରିକି ପ୍ରତ୍ୟେକ ଜନସାଧାରଣ ମଧ୍ୟ ଏ ଦିଗରେ ଚେଷ୍ଟା କରିବା ଦରକାର।
1: ଆଜ୍ଞା।
0: ତେବେ ମ୍ୟାଡ଼ାମ, ଆଜି ତ ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିଲୁ ଆପଣଙ୍କ ସମ୍ପର୍କରେ, ଆଉ ଆପଣଙ୍କର ଏହି ସଫଳତାର ଶ୍ରେୟ ଆପଣ କାହାକୁ ଦେବାକୁ ଚାହିଁବେ?
1: ପ୍ରଥମତଃ ମୋ ଗର୍ଭଧାରିଣୀ ମା, ମୁଁ ଯେତେବେଳେ ମ୍ୟାଡ଼ାମ ପାଠ ପଢ଼ୁଥିଲି ଇପି ସ୍କୁଲରେ ତୃତୀୟ ଚତୁର୍ଥ ଶ୍ରେଣୀରୁ, ମୋ ମା ମୋତେ ଏ ଲାଇନ୍ର ମାନେ ପ୍ରଭୁ କିଏ, ଶାସ୍ତ୍ର କ'ଣ, ପୁରାଣ କ'ଣ, ଏସବୁ ମୋତେ ଏ ଲାଇନ୍ରେ ମୋ ମା ହିଁ ନେଇଥିଲେ। ତେଣୁକରି ମ୍ୟାମ୍, ମୁଁ ଏ ଆଧ୍ୟାତ୍ମିକତାରେ ଏମିତି ପଶିଗଲି, କିନ୍ତୁ ଏ ଆଧୁନିକ ଯୁଗରେ ମୁଁ ଅଛି କିନ୍ତୁ ନାହିଁ ପରି।
0: ଆଚ୍ଛା।
1: ମୋ ଆଖି ଆଗରେ ଖାଲି ନାରାୟଣ, ମୋ ଆଖି ଆଗରେ ହେଲେ ମା ସାରଳା, ଏମିତି ଖାଲି ମୋ ଚିନ୍ତାଧାରା। ସେଥିପାଇଁ ମ୍ୟାମ୍, ଯୁଗ କେତେ ଉପରକୁ ଚାଲିଗଲାଣି, କିନ୍ତୁ ମୁଁ ସେଇ ପୌରାଣିକ ଯୁଗରେ ହିଁ ରହିଯାଇଛି।
0: ଆଜ୍ଞା। ମାନେ ଆପଣ କହିବାକୁ ଗଲେ ଈଶ୍ୱରଙ୍କୁ, ଭଗବାନଙ୍କ ପାଖରେ ନିଜକୁ
1: ସମର୍ପଣ କରିଦେଇଛି।
0: ସମର୍ପଣ କରିଦେଇଛନ୍ତି। ତେବେ ମ୍ୟାଡ଼ାମ, ଏବେ ଆମେ ଆପଣଙ୍କଠୁ ଆଉ ଗୋଟେ ସୁନ୍ଦର ପାଲା ଗୀତଟି ଶୁଣିବାକୁ ଚାହିଁବୁ।
1: ମହାପୁରାଣ ହେଲା ଆମର କ'ଣ କି, ବାରସ୍କନ୍ଦ ଭାଗବତ, ଅତି ବଡ଼ି ଜଗନ୍ନାଥ ଦାସ ପ୍ରମାଣ କରିଛନ୍ତି। କ'ଣ ପ୍ରମାଣ କଲେ ନା, ପ୍ରଭୁ ଭକ୍ତଙ୍କୁ କହୁଛନ୍ତି, କ'ଣ କହୁଛନ୍ତି ନା, ଯେ ମୋତେ କରିଥାଇ ଆସ, ଯେ ମୋ

0: ଦାସ ପ୍ରଭୁ କହିଛନ୍ତି, ଯିଏ ମୋତେ ମୋ ଆଶ୍ରାରେ ରୁହେ ବା ମୋ ଚରଣାଶ୍ରିତ ରୁହେ, ମୁଁ ତାର ସର୍ବନାଶ କରେ। ସର୍ବନାଶ କହିଲେ ମ୍ୟାଡ଼ମ୍, ହୁଏତ ଶ୍ରୋତାମାନେ ବୁଝିବେ କି ହଁ, ପ୍ରଭୁ ଆମର ଯଦି ତାଙ୍କ ଆଶ୍ରାରେ ଆମେ ରହିବୁ କି ଆଶ୍ରିତ ରହିବୁ, ପ୍ରଭୁ ଯଦି ଆମର ସର୍ବନାଶ କରିବେ ଆମେ କାହିଁ ତାଙ୍କ ଆଶ୍ରାରେ ରହିବୁ। କିନ୍ତୁ ତାର ଅର୍ଥ ସେଇଆ ନୁହେଁ ମ୍ୟାମ୍। ତା ଅର୍ଥ ହେଲା କ'ଣ ନା, ଆମର ଏଇ ଶରୀର ମଧ୍ୟରେ 6 ଜଣ ଅଛନ୍ତି ଐରୀ। ଐରୀ କହିଲେ ଯେଉଁଟାକି ଆମର ଶତ୍ରୁ। 6 ଜଣ କ'ଣ? କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ। ଏ 6ଟା ଐରୀ କି ଆମ ପ୍ରଭୁ ସତ୍ୟନାରାୟଣ ନାଶ କର। ନାଶ କରିସାରିଲା ପରେ ମ୍ୟାଡ଼ମ୍, ପ୍ରଭୁ ନିଜେ ସେଇ ଦାସର ଦାସାନୁର ଦାସ ହୁଅନ୍ତି।
1: ପ୍ରକୃତରେ ଯେଉଁମାନେ ଭଗବାନଙ୍କ ଶରଣରେ ଆସିଥାନ୍ତି, ଭଗବାନ ସେମାନଙ୍କୁ ସଠିକ୍ ପଥ ଦେଖେଇଥାନ୍ତି।
0: ଆଜ୍ଞା।
1: ତେବେ ମ୍ୟାଡ଼ାମ୍, ଆମେ ଆଜି ଆପଣଙ୍କଠୁ ଅନେକ କିଛି କଥା ଜାଣିଲୁ। ତେବେ ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ଅନୁରୋଧ କରିବି ଆମର ଶ୍ରୋତାମାନଙ୍କୁ କି ଆଗାମୀ ପିଢ଼ି ପାଇଁ ଯେଉଁ ଆମର ଛୋଟ ଛୋଟ ଛୋଟ ଝିଅ ପୁଅ ମାନଙ୍କୁ, କେବଳ ଘରର ମାଆ ବାପ ଯଦି ଚାହିଁବେ, ଛୁଆମାନେ ଆଜି ଆଧ୍ୟାତ୍ମିକତାରେ ଚାଲିପାରିବେ।
1: ଆଜ୍ଞା।
0: ଯେମିତି ମୋ ମାଆ ମୋତେ ଆଧ୍ୟାତ୍ମିକରେ ନେଇଥିଲେ, ତେଣୁକରି ମୋର କହିବାର ଅର୍ଥ, ଯଦି ସେମିତି ହେବ ମ୍ୟାଡ଼ମ୍, ତାହେଲେ ଏଇଟା ରାମ ରାଜ୍ୟ ହେଇଯିବ। ତେଣୁ ମୋର ଅନୁରୋଧ ସମସ୍ତଙ୍କୁ କି ସେମାନେ ଚେଷ୍ଟା କରନ୍ତୁ କି ପାଲାଟା କେମିତି ଉତ୍ତରତର ଉନ୍ନତି ହଉ।
1: ବହୁତ ଭଲ କଥା କହିଲେ, ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ତେବେ ମ୍ୟାଡ଼ମ୍, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ଆଜି ଆପଣ ଆସିଲେ ଆଉ ସୁନ୍ଦର ସୁନ୍ଦର ଭାବେ ଆମେ ପାଲା ଉପରେ ଆପଣଙ୍କଠୁ କଥା ଜାଣିଲୁ। ତେବେ ସମୟ ଇସାରା କଲାଣି କାର୍ଯ୍ୟକ୍ରମ ଶେଷ କରିବା ପାଇଁ। ତେବେ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି, ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର। ନମସ୍କାର।

0: ତେବେ ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ଶ୍ରୋତାବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ଅନିତାକୁ। ନମସ୍କାର।
1: ପ୍ରଚାର କଲୁ ପ୍ରଗତି ସିଟି କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ସାକ୍ଷାତକାରରେ ସଫଳ ପାଲା ଗାୟିକା କଳ୍ପଲତା ରାଉତଙ୍କ ସହିତ ଏକ ସାକ୍ଷାତକାର। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅନିତା ଧଳ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ଘରକୁ 8249809672। ନମ୍ଘରଟି ଆଉଥରେ କହି ରଖୁଛି

ସନ୍ଧ୍ୟା 7:30 ରହିଛି ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଏଥିରେ ଶୁଣିବେ ଆଲୋଚନା ବ୍ୟବସାୟିକ ଭିତ୍ତିରେ ବାଇଗଣ ଚାଷ। ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ସାମୁଏଲ ଲାଗୁନ। ସନ୍ଧ୍ୟା 7:55 ପ୍ରଚାର କରିବ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ରୂପାନ୍ତର ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ଶୁଣିବେ ଗୀତ ଗଜଲ କାର୍ଯ୍ୟକ୍ରମରେ ଜଗଜିତ ସିଂଙ୍କ କଣ୍ଠରେ କେତୋଟି ଗଜଲ। ରାତି 10:30 ରହିଛି ଲୋକଗୀତର କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିବେ ଘନଶ୍ୟାମ ସା ଏବଂ ସାଥୀମାନେ। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ଶୁଣିବେ ଶ୍ରୀରାମଚରିତ ମାନସର 209ତମ ଭାଗ। 7:25 ପ୍ରଚାର କରିବ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। 8:30 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଗିରିଜା ପ୍ରସନ୍ନ ମିଶ୍ର ଏବଂ ଇତିଶ୍ରୀ ଦାସଙ୍କ କଣ୍ଠରେ କେତୋଟି ଆଧୁନିକ ଗୀତ। ଆସନ୍ତାକାଲି 8:45 ଶୁଣିବେ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିବେ ଆଇଲିନ ଏକା ଏବଂ ସାଥୀମାନେ। 10:00 ରହିଛି ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 12:00 ପ୍ରଚାର କରିବୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1316ତମ ଭାଗ। ଆସନ୍ତାକାଲି 5:30 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। 5:20 ରହିଛି ଶ୍ରୀମଦ୍ ଭାଗବତର 449ତମ ଭାଗ। ସନ୍ଧ୍ୟା 5:30 ଶୁଣିବେ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ। ସନ୍ଧ୍ୟା 7:30 ରହିଛି ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ ଖମାର। ରାତି 8:00 ପ୍ରଚାର କରିବୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆସନ୍ତାକାଲି

ନମସ୍କାର। ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଅନ୍ୟାନ୍ୟ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ଏହି କ୍ରମରେ ଶୁଣନ୍ତୁ ସମ୍ବଲପୁରୀ ଗୀତ। ସତ୍ୟନାରାୟଣ ବେହେରାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ମୋହନ ସାହୁଙ୍କ ରଚନା।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ଅପା ଦେଖ,
4: ହାପି ବର୍ଥଡେ ଭାଇ।
3: ଦେଖ ବା, ମୋର ଫେଭରେଟ୍ କଲର୍।
4: ସବୁବେଳେ ସପିଂ,
3: ଆଇ ନୋ ମା, ଖର୍ଚ୍ଚ କରିବାର।

0: ମୁଖ୍ୟ ସମ୍ବାଦ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା, ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା, ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିଅନସିପ୍ ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଭାରତ ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀ ମନ୍ କି ବାତ୍ର 135ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ ହୋଇଛି। DRDO ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଏଭିଏସନ୍ ସେକ୍ଟର ମେ ଭି ଦେଶ ନେ ଏକ ବଡ଼ି ସଫଳତା ପାଇଲି। C-295 ୟେ ବିମାନ ମେଡ୍ ଇନ୍ ଇଣ୍ଡିଆ ହେ ଔର C-295 ବିମାନ ନେ ଅପନି ପହଲି ଉଡ଼ାନ ପୁରି କି ହେ ଔର ଏସେ 40 ବିମାନ ଭାରତ ମେ ହି ବନାଏ ଜା ରହେ ହେ। ଇସସେ MSME ଔର ଏରୋସ୍ପେସ୍ ସେକ୍ଟର କୋ नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
0: ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚାମ୍ପିଅନସିପ୍ରେ ଭାରତ 102 ସ୍ୱର୍ଣ୍ଣପଦକ ସମେତ 114 ପଦକ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଏସିଆର ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କମ୍ କିଣିବା, ବିଦେଶ ଭ୍ରମଣ ସ୍ଥଗିତ ରଖିବା, କାର୍ ପୁଲିଂ ଏବଂ ଜୈବିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରୀ ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଙ୍କଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରାଇଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ 20 ପ୍ରିମିୟମ୍ରେ 2,00,000 ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ପ୍ରଦାନ କରାଯାଉଛି। ଯୋଜନାରେ ବର୍ତ୍ତମାନ ସୁଦ୍ଧା 58 ଅଧିକ ଲୋକ ଯୋଡ଼ି ହୋଇସାରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ 27 ଉର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଛି। ଦେଶର ପ୍ରାୟ 11 ପରିବାରଙ୍କୁ 22,000 ଟଙ୍କାର ସହାୟତା ମିଳିସାରିଛି। ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ସରକାର ଦେଶ କେ କରୋଡୋ ପରିବାର ତକ ସୁରକ୍ଷା କା କବଚ ପହଞ୍ଚା ରହି ହେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେ ତହତ କେବଲ 1 କେ 20 ରୁପିଏ କା ପ୍ରିମିୟମ, ଉସ ପର 2 ରୁପିଏ ତକ କା ଦୁର୍ଘଟନା ବୀମା ମିଲତା ହେ। ଉସୀ ପ୍ରକାର ସେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବି ଉତନି ହି ଅହମ ହେ। ୟେ ଯୋଜନା ବ୍ୟକ୍ତି କି ଦୁଃଖଦ ମୃତ୍ୟୁ ହୋନେ ପର ଉସକେ ପରିବାର କୋ 2 ରୁପିଏ କା ବୀମା କଭର ଦେତି ହେ। ଇସକା ବାର୍ଷିକ ପ୍ରିମିୟମ ସିର୍ଫ 436 ରୁପିଏ ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ରାର୍ଥ ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ର

ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷା ବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେସେଲ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହୋରାଇଜନ୍ ପ୍ରଦାନ କରାଯାଇଛି। ଦ୍ୱୀପ ରାଷ୍ଟ୍ର ସେସେଲ୍ସକୁ ତିନିଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର ଦାୟିତ୍ୱ ମନେ କରୁଥିବା ସମସ୍ତ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି। ବିଶ୍ୱକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଭାରତର ଲାଇଫ୍ ମିଶନ, ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜି ଶେଷ ହେଉଛି। ନିର୍ବାଚନ ପ୍ରଶାସନ ପକ୍ଷରୁ ଶେଷ ଦିନରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,33,77,942 ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି ସମୟ ମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହିତ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ନିଯୁକ୍ତି କରାଯାଇଥିଲା। ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏସ୍ଆଇଆର୍ ଅଭିଯାନର ମୂଳ ଲକ୍ଷ୍ୟ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମଙ୍ଗଳ ଆଳତୀ ଶେଷ ହେବା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଜାରି ରହିଛି। ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ହାତୀ ବେଶ ତଥା ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସକାଳ ପହଣ୍ଡି ଦର୍ଶନ ନେଇ ପାରମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନ ବେଦୀ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆସନ୍ତାକାଲି ଭୋର 5ଟାରୁ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ପୁରୀ ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନ୍ତର୍ଗତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ 2026କୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଆଜି 1,637 ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗସ୍ତ ଅବସରରେ କହିଛନ୍ତି। ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଭାପୁରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମହତାବ ଯୋଗଦେଇ ବାଇଗୁଣିଆ, ନିମାଣୀ, ବଦସହରା,
এবং ভগবানপুর সমেত অনেক পঞ্চায়েত।

0: ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଆସନ୍ତା ଗୁରୁବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇର ପ୍ରକ୍ରିୟା ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ସୌଦାମିନୀ ବେହେରାଙ୍କ କଣ୍ଠରେ ଗୋଟିଏ ସମ୍ବଲପୁରୀ ଗୀତ। ଗୀତ ରଚନା କରିଛନ୍ତି ହୃଷିକେଶ ପୁରୋହିତ।

0: আকাশবাণী সম্বলপুর আমার পরবর্তী কার্যক্রম রিলে করে প্রচার করছু আকাশবাণী কটক কেন্দ্রর।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବ୍ଲିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପରିବେଶ ଦିଗରେ କାର୍ଯ୍ୟାନ୍ୱୟନ ନିଶ୍ଚିତ ରୂପେ ସ୍ୱଚ୍ଛ, ନିରପେକ୍ଷ, ଦାୟିତ୍ୱପୂର୍ଣ୍ଣ ଏବଂ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପରିବେଶ ସୁରକ୍ଷା ଦିଗରେ ନ୍ୟାୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏହା ନିତାନ୍ତ ଆବଶ୍ୟକ। ସେସେଲ୍ସ ଏବଂ ଭାରତ ଉଭୟ ସମଗ୍ର ବିଶ୍ୱକୁ ଏକ ସମାବେଶୀ ବିକାଶ ଦିଗରେ ଆଗେଇ ନେବା ଉପରେ ଆଗ୍ରହ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଭାରତ ମହାସାଗର ପାଇଁ ଭାରତର ଲକ୍ଷ୍ୟ ସାଧନ ଦିଗରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି, ଯାହା ସଦାସର୍ବଦା ବଜାୟ ରହିବ। ଭାରତ ମହାସାଗର କେବେ ବି ଭାରତ ସେସେଲ୍ସକୁ ଭାଗଭାଗ କରେ ନାହିଁ, ବରଂ ଏହା ଦୁଇ ରାଷ୍ଟ୍ରକୁ ସଂଯୋଗ କରିଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ପରିବେଶ ସଂରକ୍ଷଣ ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହା ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ଜନସାଧାରଣ ଯେତେବେଳେ ମାନଚିତ୍ର ଦେଖନ୍ତି ସେମାନେ ଭାରତ ମହାସାଗର ମଧ୍ୟରେ ସେସେଲ୍ସକୁ ଏକ ଦ୍ୱୀପପୁଞ୍ଜ ଭାବେ ଦେଖିପାରିବେ ବୋଲି ଶ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି। ଭାରତ କୌଣସି ରାଷ୍ଟ୍ରକୁ ତା'ର ଉପକୂଳରୁ ବ୍ୟାପକ ଦିଗ୍ବଳୟକୁ ଅନୁଧ୍ୟାନ କରିଥାଏ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବ୍ଲିରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ ପାଇଁ ସେସେଲ୍ସର ରାଷ୍ଟ୍ରପତି ଏବଂ ତାଙ୍କର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ସାଧନ ଦିଗରେ ନୀଳ ଅର୍ଥନୀତି, ଜଳବାୟୁ ପଦକ୍ଷେପ, ସାମୁଦ୍ରିକ ସମ୍ପଦରେ ଦୀର୍ଘସ୍ଥାୟୀ ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡ଼ିକର ବିକଶିତ ଆକାଂକ୍ଷା ପୂରଣ ଦିଗରେ ତାଙ୍କର ନେତୃତ୍ୱ ପ୍ରତିପାଦନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ପ୍ରାକୃତିକ ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱରେ ଭାରତର ପଦକ୍ଷେପକୁ ମାନ୍ୟତା ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି, ଯାହାକି ଭାରତ ପାଇଁ ଏକ ଗର୍ବର ବିଷୟ। ଡକ୍ଟର ଜୟଶଙ୍କର କହିଛନ୍ତି ଜଳବାୟୁ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ଶ୍ରୀ ମୋଦିଙ୍କ ନେତୃତ୍ୱକୁ ଏହି ସମ୍ମାନ ପ୍ରତିପାଦିତ କରୁଛି। ଏହା ମଧ୍ୟ ଭାରତ ଏବଂ ସେସେଲ୍ସ ମଧ୍ୟରେ ଭାଗିଦାରିତା ସମ୍ପର୍କ ସୁଦୃଢ଼କୁ ସୂଚାଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ବିଶ୍ୱରେ ଭାରତର ସ୍ଥିତି ଦୃଢ଼ ହେଉଛି ଏବଂ ଏହା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଦିଗରେ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରୁଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଭିକ୍ଟୋରିଆଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି। ଉଭୟ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ମହାସାଗରର ସୁରକ୍ଷା, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିପରି ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ରାଷ୍ଟ୍ର

0: ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସେସେଲ୍ସ ଭାଗିଦାରୀ ସମ୍ପର୍କ ଉଲ୍ଲେଖନୀୟ। କୋଭିଡ୍ ସମୟରେ ଭାରତ ଏକ ବନ୍ଧୁ ରାଷ୍ଟ୍ର ଭାବେ ସେସେଲ୍ସକୁ ପ୍ରତିଷେଧକ ଟିକା ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବ୍ୟାପକ ଓ ଫଳପ୍ରଦ ଥିଲା। ଏହା ଭାରତ ଓ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ଆପୋଷ ବିଶ୍ୱାସକୁ ପ୍ରତିପାଦିତ କରିଛି। ଶ୍ରୀ ହର୍ମିନ୍ କହିଛନ୍ତି ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଏବଂ ସୁରକ୍ଷା କାର୍ଯ୍ୟକାରୀ ଉପରେ ତାଙ୍କର ଆଲୋଚନା ପର୍ଯ୍ୟବେସିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ସେ ଦେଶବାସୀଙ୍କୁ କେତେକ ପଦକ୍ଷେପ ଆପଣାଇବା ଲାଗି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚିପାରିଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବୃଦ୍ଧି କରିଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: मुझे इस बात की खुशी है, इस ग्लोबल क्राइसिस का हम भारतीय मिलकर मुकाबला कर रहे हैं। मुझे विश्वास है जन भागीदारी की यही शक्ति हमें मजबूती देगी, हमें सफल बनाएगी।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତଥର ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଦୁନିଆର ପ୍ରାୟ 2500ରୁ ଅଧିକ ସ୍ଥାନରେ ବଡ଼ ବଡ଼ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମାନବିକ ସୃଜନଶୀଳତା ସଂରକ୍ଷଣର ଆବଶ୍ୟକତା ରହିଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ହେଉଛି ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ। ଏହା ଭାରତର ଭବିଷ୍ୟତକୁ ନୂତନ ରୂପ ପ୍ରଦାନ କରୁଛି।
1: ନାଳନ୍ଦା ବିଶ୍ୱବିଦ୍ୟାଳୟ ନେ ଶାସ୍ତ୍ରାର୍ଥ କି ହମାରି ପ୍ରାଚୀନ ପରମ୍ପରାକୁ ଫିର ସେ ଜୀବନ କିଆ ହେ ଦୂସରୋଁ କେ ବିଚାରୋଁକୁ ଧୈର୍ଯ୍ୟ ସେ ସୁନନେ ଅର୍ ସମଝନେ କି ଶିଖ ବି ଇସ୍ ଶାସ୍ତ୍ରାର୍ଥ କି ପ୍ରକ୍ରିୟା ସେ ମିଲତି ହେ। मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया।
0: ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିସ୍ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜାମ୍ମୁ କାଶ୍ମୀରକୁ ତିନିଦିନିଆ ଗସ୍ତରେ ଯାଇ ଆଜି ଶ୍ରୀନଗରରେ ପହଞ୍ଚନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଶ୍ମୀରରେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସେଠାରେ ସମୀକ୍ଷା କରିବେ। ଫ୍ରାନ୍ସର ଉତ୍ତର ପୂର୍ବାଞ୍ଚଳରେ ଏକ ସ୍କାଏ ଡାଇଭିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟର୍ଲ୍ୟାଣ୍ଡ 16 ଓଭରରେ 5 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାଇଡେନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ

0: ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ସୌଦାମିନୀ ବେହେରାଙ୍କ କଣ୍ଠରେ ଶୁଣନ୍ତୁ ଏହି ସମ୍ବଲପୁରୀ ଗୀତ। ଗୀତ ରଚନା କରିଛନ୍ତି ବ୍ରହ୍ମାନନ୍ଦ ବାଞ୍ଚୋ।

0: କରୁଛୁ ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ବ୍ୟବସାୟିକ ଭିତ୍ତିରେ ବାଇଗଣ ଚାଷ। ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ସାମୁଏଲ ଲାଗୁନ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ସୁନିତା ସିଂ। ଶ୍ରୋତାବନ୍ଧୁମାନେ ଏହି କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
1: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡମ।
2: ଆଜ୍ଞା।
1: ଇଏ କେୱାଇସି ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
2: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
2: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
2: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ କରାଇ ପାରିବେ।
1: ବାସ
2: ବାସ,
1: ବୁଝିଗଲି।
2: ନିଜର କେୱାଇସି ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଗୋରୁ ଗାଈ ମାନେ ଏକଦମ ଭରପୁର ରହୁଥିଲେ,
1: ହଇ ଦାଦା
0: ଆରୁ ସେ ଗୋବର ମାନକେ ସେମାନେ ଗୋଟେ ଗାଢା କରିକିରି ସେଠାନେ ସଢ଼ାଉଥିଲେ,
1: ହଇ ହଇ
0: ଆରୁ ସେ ସଢ଼ଲା ଗୋବରଟାକେ ତମେ ବି ଇଜେନ ବାହାର କରିକିରି ପିଟାପିଟି କରିଥିବ ଆଉ ସେମାନକେ ବୁହା ବୁହି କରିଥିବ,
1: ହଇ ଦାଦା
0: ଆରୁ ଆଜକାଲ ତ ସଂଖ୍ୟାଟା କମିଗଲା ଗାଈ ଗୋରୁ ମାନଙ୍କର, ତ ସେ ଯେନ ଗୋବର ଖତକେ ବୁହିବାର ଦୃଶ୍ୟଟା ଆଜକାଲ ଟିକେ କମ ଦେଖାଯିସି,
1: ହଇ ଦାଦା
0: ହେଲେ ଫେର ଯେନ ଭାଇ ବହିନ ମାନେ ରଖିଛନ୍ ସେମାନେ ତ କରସନ୍ ନିହାତି, ତ ଆମେ ବି ଯଦି ଚାହେମା ବେଲେ କାଣା କରିପାରମା, ଆମର ପାଖେ ଯେତେ ବି ଗାଈ ଗୋରୁ ଅଛନ୍, ଯୋଡ଼େ ଅଛନ୍ କି ଚାରିଟା ଅଛନ୍, ଯେତେ ବି ଅଛନ୍, ସେମାନଙ୍କର ଗୋବର ମାନକେ ଆମେ କାଣା କରମା, ସେ ବାଗରେ ହିଁ ଗାଢାଥି ରଖିକରି ସଢ଼ାଇ କରି ତାକେ ଦେଇପାରମା, ହେଲେ ଇ ବଛର ଲାଗି ତ ସେ କାମ ତ ହେଇନି ପାରେ, କିନ୍ତୁ ଆଇବା ବରଷ ଲାଗି ଆମେ ଇ ବାଗରେ ତୟାରିଟା କରମା ଯେ ଆମର ପାଖେ ଇ ଯେନ୍ ଗୋବର ଖତ ମାନେ ଭରପୁର ରହିବାର କଥା।
1: ହଇ ଦାଦା ଆଉ ଆମେ ଇ ବଛର ବି ଯଦି ଚାହେମା ବୋଇଲେ ଆମର ଯେ ନାଖେ ପାଖେ ଖାଟାଲ ମାନେ ଅଛି ସେନୁ ବି କିଣିକରି ଆନମା ଆଉ ଆମର ଜମିରେ ଦେଇପାରମା।
0: ଆରୁ ଆଜକାଲ କାଣା ହଉଛେ କି ଆମର ଅନେକ ଭାଇ ବହିନ ମାନେ ଏଇ ଯେନ୍ ଛେଲ ମାନକେ ରଖିଛନ୍, ତ ସେମାନଙ୍କର ପାଖେ ଫେର ଆମେ ଏଇ ଯେନ୍ ଛେଲ ନେଣୀଟା ପାଇମା, ସେଟା ବି ଗୋଟେ ବଢିଆ ଖତଟା ହେ, ତ ସେମାନଙ୍କେ ଆନିକରି ଟିକେ ପିଟାପିଟି କରି ଗୁଣ୍ଡା କରିକିରି ଆମେ ଦେମା ବୋଇଲେ ଆମର ଚାଷବାସ ଥି ଯେନ୍ ରାସାୟନିକ ସାର ଦେବାର ଲାଗି ନେଇ ପଡେ।
1: ହଇ ହଇ ବେଲେ ଦାଦା ସେଥିର ଲାଗି ତ ଆମର ଏଇ ଯେନ୍ ଆଗର କାଲର ଅଜା ଏମାନେ ଯେନ୍ ଥିଲେ ଯେ ସେମାନେ କିନି ସେ ଖରାଦିନ ନି ସରିଥିବା ଆଉ ଦେଖବ ମୁଡେ ଖତ ବୋହିକିରି ଯାଇକରି ସେ ଗୋଟେ ଗୋଟେ ଜାଗାରେ ଗଦେଇ ଦଉଥିଲେ, ଆଉ ଯେନ୍ତା ଟିକେ ବର୍ଷା ପହଞ୍ଚି ଖୁଜବା କିନି ସବୁଆଡେ ଛିଟି ଛୁଟା ଦଉଥିଲେ ଆଉ ହଲ ଜୋତିକା ଯେ ଷ୍ଟାର୍ଟ
0: ହେଇଗଲା। ତ ଏଇ ବାଗେର ଆମକେ ଆଜ ଫେର କରବାର ଅଛେ, ଆମର ଗାଁ ଗହଳି ଥି ଫେର ଏଇ ଯେନ୍ ଗାଈ ଗୋରୁ ମାନେ ଅଛନ୍, ଆମର ଅନେକ ଭାଇ ବହିନ ମାନେ ଚାଷବାସ ନାଇଁ କରସନ୍, ସେମାନଙ୍କେ ଯୋଗାଯୋଗ କରିକିରି ସେମାନଙ୍କଠୁ ଆମେ ଏଇ ଯେନ୍ ଖତ ସାର ମାନକେ କଲେକ୍ସନ୍ କରିପାରମା, ଆରୁ ମାଟି କେନ୍ତା ତାର ଶକ୍ତିଟାକେ ବଢେଇ ପାରବା, ତାର ସ୍ୱାସ୍ଥ୍ୟକେ ବଢେଇ ପାରବା, ସେ ହିସାବରେ ଆମେ ଚାଷବାସଟାକେ କରବାର ଲାଗି ଚେଷ୍ଟା କରମା ବୋଇଲେ ଆମର ଚାଷବାସଟା ଭଲ ହେବା। ଆରୁ ଯେନ୍ ଫସଲ ମାନେ ପାଏମା, ଧାନ ହେଲା କି ଯେନ୍ ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ମାନେ ହେଲା, ସେଇଥିରେ ଆମର ଯେନ୍ ପୋଷକ ତତ୍ଵ ମାନେ ଭଲ ଥିବା, ସେମାନଙ୍କେ ଖାଇଲେ ଆମର ଶରୀରଟା ଭଲ ରହିବା। ଇନିକି ଆମେ ଗୋଟେ ଆଡୁ ଆମେ ଭାତ ଖାଉଛୁ କି ଯେନ୍ ପନିପରିବା ମାନକେ ଖାଉଛୁ, କିନ୍ତୁ ସେମାନଙ୍କେ ଖାଇକରି ଯଦି ଆମକେ କ୍ୟାନ୍ସର ହଉଛେ ବୋଲେ ତ ସେଟା ବହୁତ ଅସୁବିଧାର କଥା ହେ।
1: ସତ କଥା କହିଲ ଦାଦା, ମାଟିଟା ଯଦି ଉର୍ବର ଥିବା ସ୍ୱାସ୍ଥ୍ୟବାନ ଥିବା ହେଲେ ଯାଇକିରି ସେ ଭଲ ପନିପରିବାଟା ଉପଜାବା ନି କାଇଁ, ଆଉ ସେ ଭଲ ପନିପରିବା କି ଖାଇମା ହେଲେ ଯାଇକରି ଆମର ସ୍ୱାସ୍ଥ୍ୟଟା ବି ଭଲ ରହିବା। ଆଉ ଇ ଯେନ୍ ଆମେ ରାସାୟନିକ ସାର ମାନେ ଦେଇ ଦେଇକରି ଆମର ମାଟି ମାକେ ଅମ୍ଳ କରି କରିକିରି ଚାଲିଛୁ, ଇ ଭୁଲକେ ଯେନ୍ତା ଆଉ ଥରେ ନି ଦୋହରାମା, ଆଜ ହିଁ ଶପଥ କର୍ମା ଯେ ଆମେ ପ୍ରାକୃତିକ ଚାଷ କର୍ମା, ଜୈବିକ ପଦ୍ଧତିରେ ଚାଷ କର୍ମା, ଆଉ ରାସାୟନିକ ସାର ମାନକେ ସବୁଦିନ ଲାଗି ଛାଡ଼ିକା ଯେ ଚେଷ୍ଟା କର୍ମା।
0: ଆରୁ ଇ ବାଗେର ଚାଷବାସ କରଲେ ଆମର ସବକରି ଲାଭ ହେନି କେ,
1: ହଇ ଦାଦା
0: ଆମର ପରିବେଶର ଫେର ଲାଭ ହେ, ତ ଇ କଥା ମାନକେ ଆମକେ ନିହାତି ଭାବରେ ଧ୍ୟାନ ଦେଇକରି ଚାଷବାସ କରବାର ଅଛେ। ଆରୁ ଇଟା ତ ଚାଷବାସର ସମୟଟା, ଆରୁ ଇ ଭିତରେ ଯଦି ଆମେ ଧାନ ଚାଷ ମାନକେ କରୁଛୁ ବୋଇଲେ ଲାଇମ୍ସ ନିକେ ଯାଇକରି କାଣା କରବାର ଅଛେ, ଇ ଯେନ୍ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଥି ନିଜକେ ସାମିଲ କରାବାର ଅଛେ, ହେଲେ ଚାଷବାସ ଥି ଯଦି କିଛି ଅସୁବିଧା ହେଲା, ଆମର ଧାନ ଚାଷରେ କିଛି ଅସୁବିଧା ହେଲା ବୋଇଲେ ଆମକେ ଇ ଯେନ୍ ଇନ୍ସୁରାନ୍ସ ପଇସାଟା ମିଳିଯିବା,
1: ହଇ ହଇ
0: ବୋଇଲେ ଲାଭ ତ ନେଇ ହୁଏ କିନ୍ତୁ କମ ସେ କମ ଆମେ ଯେନ୍ ପଇସାଟା ଲଗେଇଥିସୁ, ଯେନ୍ ପରିଶ୍ରମଟା ଲଗେଇଥିସୁ, କିଛି ତ ଆସବା ଯେନ୍ଥିରେ ଦ୍ୱାରା ଆମେ ଭବିଷ୍ୟତରେ ଚାଷବାସ କରିପାରମା।
1: ହଇ ଦାଦା, ଆଉ ଯଦି ବି ଭବିଷ୍ୟତରେ ମରୁଡ଼ି ହେଇଯାଉଛି କିମ୍ବା କେନ୍ ବନ୍ୟଜନ୍ତୁ ଆସିକିରି ଆମ ଫସଲକେ ଖାଇ ଦଉଛନ୍ ବୋଇଲେ ବି ଆମକେ ସେନୁ ବେଶୀ ନୁକସାନ ନେଇ ହେଲା ଲେଖି ଲାଗବା।
0: ଆରୁ ଆମର ସରକାରଙ୍କ ତରଫରୁ ତ ବହୁତ କିଛି ଯୋଜନା ମାନେ ଫେର ହେଉଛେ, ସେ ଯୋଜନା ମାନକେ ଆମକେ ବୁଝବାର ଅଛେ, ସେ ଯୋଜନା ମାନଙ୍କର ଲାଭ ଉଠାବାର ଲାଗି ଆମକେ ଚେଷ୍ଟା କରବାର ଅଛେ, ଯେନ୍ତାକି ଚାଷବାସ କରବାର ଲାଗି ଆମର ଲାମ୍ସ ନେ କିଛି ପଇସା ପତ୍ର ଅଭାବ ଅଛେ ବୋଇଲେ ସେଠାନକେ ଗଲେ ଆମର କିସାନ କ୍ରେଡିଟ କାର୍ଡ ବନେଇ କରି ଆମେ ସେ ଲାଭଟା ପାଇପାରସୁ। ତ ଇ କଥା ମାନକେ ଧ୍ୟାନ ଦେମା, ଆମେ ଏଦି ସେଦିନ ଯେନ୍ ପଇସା ମାନକେ ଯୁଗାଡ଼ କରୁଛୁ, ଆରୁ ସେଇଥିରେ ଆମକେ କାଣା ହଉଛେ ବେଶୀ ଇଣ୍ଟରେଷ୍ଟ ପଇସାଟା ପଡ଼ିଯାଉଛେ, ତ ଏଥିରୁ ବଚବାର ଲାଗି ନିହାତି ଭାବରେ ଲାମ୍ସରୁ ଆମେ ସାହାଯ୍ୟ ନେବାର ଲାଗି ଚେଷ୍ଟା କରମା।
1: ହଇ ଦାଦା, ଆଉ ଯଦି ବି ଚାଷବାସରେ କେନ୍ସି ଡାଉଟ୍ ରହୁଛେ କି କିଛି ଅସୁବିଧା ରହୁଛେ ବୋଇଲେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ବି ଆମର ଆଜ୍ଞା ମାନେ ଆସିକରି ସବୁ ବିଷୟରେ କହିଥିସନ୍, ରୋଗ ପୋକ ସମସ୍ୟା ହେଲା କି କେନ୍ତା ବିହନ ବୁନ୍ମା କି କେନ୍ ଉନ୍ନତ ମାନର ବିହନ ମାନେ ସବୁ ବୁନ୍ମା ସେ ବିଷୟରେ ବି କହିଥିସନ୍। ଆଉ ଆମେ ଯଦି ଚାହିଁମା ହେଲେ ଆମର ଆଖେପାଖେ ଯେନ୍ କୃଷି ବିଜ୍ଞାନ କେନ୍ଦ୍ର ମାନେ ଅଛେ ସେନେ ବି ଯାଇକରି ଯୋଗାଯୋଗ କରିପାର୍ମା ନି କାଏଁ।
0: ଆରୁ ଆଉ ଗୋଟେ ଖାସ କଥା ହେଲା କି ଆମର ସୁନ୍ଦରଗଡ଼ ଜିଲ୍ଲା ଥି ଦୁଇଟା କୃଷି ବିଜ୍ଞାନ କେନ୍ଦ୍ର ଅଛେ, ତ ସେଠାନେ ଆମର ବୈଜ୍ଞାନିକ ମାନେ ଚାଷବାସ କେ ନେଇକରି ଯେନ୍ ବୈଜ୍ଞାନିକ ମାନେ ଅଛନ୍ ସେମାନଙ୍କର ସାହାଯ୍ୟ ଆମକେ ନେବାର ଲାଗି ଭୁଲବାର ନାଇଁନ।

0: ସେ ମାନେ ଫେର୍ ମଝା ମଝା ଥି କେନ୍ କେନ୍ ଏରିଆ ଥି କାଣା କରସନ୍ ଡେମୋନ୍ଷ୍ଟ୍ରେସନ୍ ମାନେ କରସନ୍, କେନ୍ ଫସଲ ମାନକେ, କେନ୍ ବିହନ ମାନକେ, କେନ୍ ଏରିଆରେ ଚାଷବାସ କରଲେ କେନ୍ତା ହେବା, ଇଟା ପରୀକ୍ଷା ନିରୀକ୍ଷା କରସନ୍। ତ ସେମାନେ କାଣା କରସନ୍, ଇ ଯେନ୍ ବିହନ ମାନେ ଫେର୍ ଦେସନ୍ ଆରୁ ସାର ମାନେ ଫେର୍ ଦେସନ୍, ତାର ସାଙ୍ଗେ ସାଙ୍ଗେ ଯେତେ ବି ଇ ଯେନ୍ ଟେକ୍ନୋଲୋଜି ମାନେ ଦରକାର, ଜ୍ଞାନ କୌଶଳ ମାନେ ଦରକାର, ସବୁ କଥା ମାନକେ ସେମାନେ ବତାସନ୍ ଆରୁ ବାରମ୍ବାର ସେ ଜାଗା ନେକେ ଯାଇକରି କାମ ମାନକେ ଶିଖାସନ୍। ତ ଇ କଥା ମାନକେ ଫେର୍ ଆମକେ ନିହାତି ଭାବରେ ପଚାରବାର ଅଛେ ଆମର ଆଜ୍ଞା ମାନକେ, ଆରୁ ଜାଣବାର ଅଛେ କି ଇଥର ଆମର ଆଡ଼େ ହେଉଛେ କାଇଁ ଏନ୍ତା, ଯଦି ହେଉଛେ ବୋଇଲେ ସେଠାନେ ଆମେ ସାମିଲ ହେମା।
1: ହଇ ଦାଦା, ଆଉ ନିଜର ଗାଁ ଖେପାଖେ କି ନିଜର ବ୍ଲକ ମାନକେ ବି ଯେନ୍ସି ସବୁ ମିଟିଂ ମାନେ ହଉଛେ ଚାଷ ଭିତ୍ତିକ, ସେନେ ବି ଆମେ ଚେଷ୍ଟା କରମା ଯୋଗଦାନ ଦେବାର ଲାଗି,
0: କାଁଯେକି
1: ସେନେ ବି ଆମକେ ବହୁତ କିଛି ଶିଖିକା ଯେ ମିଲିଥିସି।
0: ତ ଏଇ କଥା ମାନକେ ଆମର ଚାଷୀ ଭାଇ ବହିନ ମାନେ ନିହାତି ଭାବରେ ଧ୍ୟାନ ଦେମେ, ଆରୁ ଯେନ୍ତା କି ଆମେ ସବେ ଚେଷ୍ଟା କରମା ବୋଇଲେ ଆମର ଅଞ୍ଚଲ ନେ ଏଇ ଯେନ୍ ଧାନ ଫସଲ କି ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ମାନକେ ଆମେ ବନେ କରି ଅମଲ କରିପାରମା, ବନେ କରି ଆମେ ଚାଷବାସ କରିପାରମା ବୋଇଲେ କାଣା ହେବା, ଅଲଗା ଆଡ଼େ ଯଦି ଆମେ ରପ୍ତାନି କରି ନେଇ ପାରବାର୍, କମ୍ ସେ କମ୍ ଆମର ସୁନ୍ଦରଗଡ଼ ଜିଲ୍ଲା ଥି ଖାଇବାର ଲାଗି ଅସୁବିଧା ନାଇଁ ହେବା। ତ ଏଇ କଥା ମାନକେ ଆମକେ ନିହାତି ଭାବରେ ଧ୍ୟାନ ଦେବାର ଅଛେ ବୋଇଲେ ଗୁରୁବାରୀ ଯଦି ଆମେ କଥା ହେମା ବୋଇଲେ ତ ଆମର କଥା ନାଇଁ ସରେ ବୋଇଲେ ଚାଲ ଆଜିର ଯେନ୍ ମୁଖ୍ୟ କଥା ମାନେ ଅଛେ ଚାଷବାସର କଥା ସିଆଡ଼କେ ଯାଉ ଆରୁ ଇ ଭାଇଙ୍କର କଥା ଶୁଣୁ।
1: ହଇ ଦାଦା।

0: ଆଜ୍ଞା ଜୁହାର
1: ଜୁହାର
0: ଆପଣଙ୍କର ପରିଚୟଟା ଟିକେ ଦଉନ୍।
1: ମୋ ନାମ ହଉଛି ସାନା ଲୁଗୁନ।
0: ଆଉ ଆଜ୍ଞା ଆପଣଙ୍କ ଗାଁଟା
1: ଗୁମାଡ଼ି
0: ବ୍ଲକଟା
1: ପୁତ୍ରା।
0: ତ ଆଜ୍ଞା ଆପଣ କାଇଁ କାଇଁ କାମ କରୁଛନ୍?
1: ଚାଷୀ କରୁଛ ଟ୍ରାକ୍ଟର। ଆଉ
0: ଚାଷବାସ ଛଡ଼ା ଆଉ ଅଲଗା କିଛି କାମ ଧାମ କରୁଛନ୍ କି?
1: କିଛି ନାହିଁ।
0: ହେଲେ ଆପଣଙ୍କର ଚାଷଟା ହିଁ ଜୀବିକା ରୂପେ ହେଇଯାଇଛି ନାଇଁ କାଇଁ? ତ ଆପଣ କାଇଁ କାଇଁ ଚାଷ କରୁଛନ୍?
1: ଏବେ ବାଇଗଣ ଆଉ ରୂପା ହଉଛି।
0: ବାଇଗଣଟା ଲଗଉଛନ୍ କି?
1: ଯେନ୍ ଚାରା ବାହାରୁଛି ବି ଆଉ ଲଗଉଛି ବି ଏବେ।
0: ବେଲେ ଆପଣ ଖରାଟିଆ ଚାଷ ବି କରିଥିଲେ?
1: ହଁ ସବୁ ବାର ମାସ।
0: ଆପଣ ବାର ମାସ ଚାଷ କରୁଛନ୍? ତ ଇ ଖରାଟିଆ ଯେନ୍ ଚାଷ କରିଥିଲେ ସେ ବାଇଗଣଟା ନିହା ସରେ ତ କେତେ ଜମିରେ ଚାଷ କରିଥିଲେ? ତଥାପି କେତେ ଏକର ସେନ୍ତା? ତ ଇ ଯେନ୍ ଆପଣ କେନ୍ ବାଇଗଣଟା ଲଗେଇଥିଲେ
1: ସେ ବଡ଼ଟା ବି ଆଉ ସାନଟା ବି
0: ତା ନାଁଟା ଜାଣିଛନ୍ କି?
1: ନାଁଟା ତ ନାଇଁ ଜାଣି।
0: ବେଲେ ଆପଣ କେତେ ଟଙ୍କା ଯାକ ବିକ୍ରି କଲେ ନ ଏଛେ ଯାଏ?
1: ଏଖେନ
0: ତ ବର୍ଷା ଦିନ ମାଡି ଆସିଲା ନ? ହେଲେ
1: ବରବଟି ବାହାରିବ, ବରବଟି ଲଗା ହଉଛି ଏବେ, ମୂଳା ସବୁ ଜଗା ହଉଛି।
0: ତ ଏଇ ଯେନ୍ ବରବଟି କହିଲେ ଏଟା ଲଗେଇ ଦେଲେ ନ କି?
1: ହଁ ବରବଟି ଲଗେଇ ଦେଲୁ।
0: ସେଟା କେନ୍ତା କେନ୍ତା ଲଗାସନ୍ ଟିକେ ବତେଇ ଦଉନ୍।
1: ସେଟା ଏବେ ଯେ ରୂପା ହେବ ତା କୁଡା ପୁଡା ସବୁ କରା ହେବ, ତାର ଫାର ସବୁ ଦିଆ ହେବ।
0: ତ ଏଇ ଯେନ୍ ଆପଣ ବରବଟିଟା ଲଗେଇ ଦେଲୁ କହିଲେ ସେ ମଞ୍ଜିଟା ମନ୍ଦା ମନ୍ଦା କରିକି ଲଗେଇଛନ୍ କି କେନ୍ତା ଲଗେଇଛନ୍?
1: ଏ ମଞ୍ଜିଟା ସେ ଲହ ଯିବ ସେଟା।
0: ତ ସେଟା ମନ୍ଦା ଆକାରରେ ଲଗେଇଥିବେ ନାଇଁ?
1: ହଁ।
0: ତ ଏଇ ଯେନ୍ ମନ୍ଦା ଆକାରରେ ଲଗଉଛନ୍ ମନ୍ଦା ପ୍ରତି କେତେ କେତେ ଦୂରତାରେ ଲଗଉଛନ୍?
1: ସେ 2 ଫୁଟ 3 ଫୁଟ ପାଖରେ।
0: ତ ସେଟା ଯେନ୍ ଗଛଟା ଉପରେ ଚଢ଼ବା କହିକିରି ଆପଣ କାଁ କରିଥିସନ୍?
1: ସେଟା କିଛି ହଉନି, ସେ ଡାଉନ ଜାଗାରେ ଦରପା ହଉଛି, ପାଣି ଆସିଲେ ବି ସେ ପାଣି ହଲିକି ପଳେଇବ।
0: ବେଲେ ବରବଟିଟା ଲଗାଲା ପରେ କେତେ ଦିନ ଅନ୍ତରରେ ଆପଣ କୁଡା ଖୋସା କରୁଛନ୍?
1: ଏଟା ବାହାରିଲା ଟିକେ 2 ଫୁଟ 3 ଫୁଟ ହେଲା କୁଡା ଶୁରୁ ହେଇଯାଉ।
0: ତ ଆଜ୍ଞା ସେ ଯେନ୍ ବରବଟିଟା କୁଡା ଖୋସା କରୁଛନ୍ କେତେ ଦିନ ଅନ୍ତରରେ ଜଳସେଚନ କରିଥିସନ୍?
1: ସେଟା ଜମି ଶୁଖିଲା ତାର ବାଦ ଦିଆଯାଉଛି ଆଉ।
0: ତଥାପି ସପ୍ତାହରେ ଥରେ ଲେଖା କି 5 ଦିନ 6 ଦିନରେ ଥରେ ଲେଖା?
1: ଖରା ଉପରେ ରହିଲା ନା, ଯେମିତି ବର୍ଷା ହଉଛି ହେଲେ ପାଣି ଦେବାକୁ ପଡିବ ନାହିଁ।
0: ତ ଏଛେନ୍ ତ ବର୍ଷା ଭଲକିରି ନିହା ହୁଏ, ତ ଆପଣ ଯେନ୍ ଜଳସେଚନ ଗିରା କରୁଛନ୍?
1: 2 ଘାଟି 3 ଘାଟି ଲାଗ୍ସି ଆଉ।
0: ଆପଣ ଯେନ୍ ଜଳସେଚନଟା କରୁଛନ୍ ସେଟା କେନ୍ତା କିରି କରୁଛନ୍?
1: ନାଇଁ ଏଠି ମେସିନ୍ ଦେଇଛନ୍ ନା।
0: ସେଟା କାଇଁ ମେସିନ୍ଟା?
1: ସେ ଗଭର୍ଣ୍ଣମେଣ୍ଟ ଥ୍ରୁରୁ ଦେଇଛନ୍।
0: ହଁ ଯେ ପାଣିଟା କେନ୍ ଉଠଉଛନ୍?
1: ନଦୀରୁ।
0: ହଁ ହଁ ବେଲେ ସେଟା ସରକାରଙ୍କ ତରଫରୁ ଦେଇଛନ୍?
1: ହଁ ସରକାର ତରଫରୁ ଦେଇଛନ୍। ମଟର
0: ବେଲେ ପୁରା ମାଗଣାରେ ଦେଇଛନ୍ ନା ଆପଣଙ୍କୁ କିଛି ଟଙ୍କା ପଇସା ଦେଇକି ଯେ ପଡ଼ିଲା?
1: ନାଇଁ ମାଗଣାରେ ଦେଇଛନ୍ତି, ଇଲେକ୍ଟ୍ରିକ୍ ବିଲ୍ ଖାଲି ଭରୁଛୁ।
0: ବେଲେ ଆପଣ ମାନେ ନଦୀରୁ ପାଣି ଉଠେଇକିରି ଜଳସେଚନ କରୁଛନ୍?
1: ହଁ।
0: ହେଲେ ଆପଣ ଯେନ୍ ମୂଳା ଲଗା ବି କହିଲେ କି ଲଗେଇ ଦେଲେ ନ?
1: ମୂଳା ଲଗାମୁ ସେ ଜମିଟା ନାଇଁ ଶୁଖିଲେ ତ ଲଗେଇ ହୁଏ ନା ନାଇଁ?
0: ଏଟା ଯେନ୍ ଧଳା ମୂଳାଟା ନା ଲାଲ ରଙ୍ଗର ମୂଳାଟା?
1: ଧଳାଟା ବି ଲାଲଟା।
0: ବେଲେ ଏଇଟା କେନ୍ତା କିରି

0: ଲୋକେସନ୍ ଟିକେ ବତେଇ ଦେତେ ହେଲେ ଭଲ ହେତା।
1: ସେଟା ଠିକ୍ କହିବି କି ସାରୁ ନାଇଁ ଯୋଗାନ କି ସେନ୍ତା ଯୋଗାଯାଏ ସେଟା ମାଟା ଦେଇକିରି ପୁରା ଲାଇନ ଲାଇନ କୁହନ୍ତି।
0: ଟ୍ରାକ୍ଟର ଜୁତି ଥିସନ ନା ହଲରେ?
1: ହଲରେ
0: ହେଲେ ହଲରେ ଜୁତିଲା ପରେ କାଇଁ କରସନ?
1: ମାଟକେ ପୁରା ଇଏ କରିଦେସୁ ପୁରା ଗୁଣା ଗୁଣା କରିଦେସୁ ପୁରା।
0: ତାପରେ
1: ଇଏ ବଜେ କରସନ ନଲା ବଜେ ପୁରା।
0: ଆଜ୍ଞା। ତାପରେ ମଞ୍ଜିଟା ଦେଇ ଦେସନ? ମଞ୍ଜିଟା ସେଠି ଦେଲା ପରେ କେନ୍ତା କରସନ?
1: ମାଟା ଭରି ଦେସୁ।
0: ତ ଯେନ୍ ଆପଣ ମାଟଟା ଭରି ଦେସନ୍ ହେଲେ ସେ ମଞ୍ଜିଟା ଖରାପ ନି ହେବା କହିକିରି ସେନେ ଅଲଗା କିଛି ଦଉଛନ୍ କି?
1: ନାଇଁ କିଛି ଦେବା ଦିଆ ହେଇନି।
0: ମଞ୍ଜି ଖରାପ ନି ହେଇକିରି ଗଛ ସିଧା ସଳଖ ବାହାରି ଆସୁଛି?
1: ହଁ ଗଛ ବାହାରବ ଯେମିତି ହେଲେ।
0: ତ ଏଇଟା ଗଛଟା କେତେ ଦିନ ଅନ୍ତରେ ବାହାରି ଯିସି?
1: 15-20 ଦିନ ଲାଗି ମଞ୍ଜି ବାହାରବାର ଲାଗି ପଡ଼ିଛି।
0: ତାପରେ ଆପଣ ନେଇକିରି ସିଧା ବଜାରରେ ବିକ୍ରି କରିଦଉଛନ୍? ବଜାରରେ ଖାଲି ବିକ୍ରି କରିଥିସନ୍ କି ଆଉ କେନେ ବି ଦେଇଥିସନ?
1: ନାଇଁ ବଜାରରେ।
0: ତ ଏଇଟା ମୂଲାଟା କେତେ ଜମିରେ ଚାଷ କରିବେ ବୋଲି ଭାବିଛନ୍? ଆପଣ ଯେନ୍ ଏତେ ଏତେ ପରିମାଣରେ ଚାଷ କରୁଛନ୍, ତ ସବ୍ଜି ମଣ୍ଡି ମାନକେ ନେଇକରି ନି ଦେବାର କି ଆପଣଙ୍କର ପନିପରିବା କେ?
1: ନାଇଁ ଏନ୍ତା ନାଇଁ ଦେବାର, ଆମେ ନିଜେ ବିକୁଛୁ।
0: ହେଲେ ଆପଣଙ୍କର ପାକେ ତ ବେପାରୀ ମାନେ ବି ଆସୁଥିବେ?
1: ନାଇଁ ବେପାରୀ ମାନକେ ଦେଉ ନାଇଁ।
0: ଆପଣ ନିଜେ ଯାଇକରି ବସୁଛନ୍ ଆଉ ବିକ୍ରି କରୁଛନ୍? ତ ନିଜେ ବିକ୍ରି କରିଥିସନ୍ କି ଆପଣଙ୍କର ଘରର ଆଉ କିଏ କିଏ ଯାଇକି
1: ବସୁଛନ୍?
0: ଆଉ କାଣା କାଣା ଏଛେନ୍ କରିବେ ବୋଲି ଭାବିଛନ୍? ତଥାପି ଆଉ ତ ଭାବିଥିବେ ଯେ ଆଉ କାଣା କାଣା ଲଗାବି ବୋଲି?
1: ସେଟା ତ ଜମି ଉପରେ ପାଣି ମାରିଦେଲେ ଯୋଗେଇ ହୁଏନି ନା।
0: ନିଜେ ଇ ଯେନ୍ ମୂଲା ଆଉ ଯେନ୍ ବରବଟି ଛଡା ଆଉ କାଣା ଜଗାବେ ବୋଲି ଭାବିଛନ୍?
1: ଏବେ ସେ ପାଲଙ୍ଗ ଶାଗ ବାହାରୁଛି, ଜଗେଇଛି ଆଉ।
0: ପାଲଙ୍ଗ ଶାଗ ଲଗେଇ ଦେଲେ ନ? ସେଟା କେନ୍ତା କରଲେ ଜମିକେ?
1: ସେ ପାଲଙ୍ଗ ଶାଗ ବୁଣି ଦଉନ ସେଟା।
0: ସେଟା ବେଡ୍ ବନେଇଛନ୍ କି କେନ୍ତା କରିଛନ୍?
1: ନାଇଁ ସେ ଦୌରି ବାଗରି ସେ ସାନ ସାନ ବନେଇକରି ଦ।
0: ହଁ ହଁ। ବେଲେ ପାଲଙ୍ଗ ଶାଗ ଖାଲି ଲଗେଇଛନ୍ କି ଆଉ ଅଲଗା କିଛି ଶାଗ? ପୋଇ ଶାଗ ତ ବାହାରୁ ଥିବା?
1: ହଁ ପୋଇ ଶାଗ ବାହାରୁ।
0: ତ ସେ ପୋଇଟା କେତେ ଲେଖା କିଲୋରେ ବିଚୁଛନ୍? ଆଉ ପାଲଙ୍ଗ ଶାଗଟା ବିକ୍ରି କଲେ ନ କି ନିହା କରନ୍? ଆଉ ଅଲଗା କିଛି ଲଗେଇଛନ୍? ବେଲେ ଆପଣ ତ 12 ମାସ ଚାଷ କରୁଛନ୍, ହେଲେ ଆପଣକେ ଇ ଯେନ୍ ଚାଷବାସ କରୁଛନ୍ ସେନେ ପୋଷଉଛେ କି? ଆପଣଙ୍କର ଘର ପରିବାରକେ ଭଲସେ ଚଲେଇ ପାରୁଛନ୍? ଆଉ ଯେନ୍ ସିମଲା ମିର୍ଚା ଲଗେଇଛନ୍? ତ ଖରା ଦିନେ ଖାଲି ଯେନ୍ ବାଇଗଣଟା କରିଥିଲେ? ତ ଆପଣ ଏତକି ଯେନ୍ ଚାଷବାସ କରୁଛନ୍, ତ ମାଟିକେ ପରୀକ୍ଷା କରିଥିସନ୍ କି?
1: ନାଇଁ ମାଟି ପରୀକ୍ଷା ନି ସେ ଆପ ତ ଜାଗା କେମିତି ଅଛି ଆଉ।
0: ନାଇଁ ମାନେ ମାଟିକେ ପରୀକ୍ଷା କରତେ ଆପଣ? ହେଲେ ଆପଣଙ୍କର ଯେନ୍ ଯେନ୍ ସାରଟା ଯେତିକି ଦରକାର ସେତିକି ଦେତେ, ମାନେ ଆପଣ ଜାଣିପାରତେ ଯେ ମାଟିରେ କେନ୍ ସାରଟା ଅଛି, କେନ୍ ସାର ଅଂଶଟା ନିନା ସେଟା ଜାଣିପାରତେ, ଆଉ ସେ ଅନୁସାରେ ଆପଣଙ୍କର ଖର୍ଚ୍ଚଟା ବି କମ୍ ହେତା। ଆଉ ବିଲାତି ଲଗାବେ କି ନି ଲଗାନେ?
1: ବିଲାତି ଲଗେଇବା ପଡିବ, ନ ଲଗେଇଲେ କେମିତି ହବ?
0: କେନ୍ ବିଲାତିଟା ଲଗାବେ ଆଜ୍ଞା?
1: ଏବେ ତ ସେ ବର୍ଷିଆ ବର୍ଷିଏ ଲଗେଇଲେ ପଡିବ।
0: ନାଇଁ ଯେ ଆପଣ ମଞ୍ଜିଟା ଦେଶୀ ମଞ୍ଜି ନା କିଣି ଆନସନ ଲଗାସନ?
1: ନାଇଁ କିଣିକିରି ମଞ୍ଜିଟା ନା।
0: ସେଇ ପହ୍ଲାଟା ପକାଲେ ନ କି ନିହା ପକାନ?
1: ନିହା ପକଉ, ମୌସମ ଠିକ ନିନ ବେଲେ ବର୍ଷା ହେଇଗଲା ହେଲେ ପୁରା ମାରିଦେବା ସବୁ
0: ନେଇ। ତ ଆପଣ ଯେନ୍ ଚାଷବାସ କରସନ୍ ହେଲେ ସେଠି ଗୋବର ଖତ ଦେସନ୍ କି କେନ୍ ସାରଟା ବେଶୀ ଦେଇଥିସନ୍?
1: ସେ ଗାଏ ବଲଦର ଖତଟା ଦେଆ ହଉଛେ।
0: ହଁ ସେଟା ତ ଆମର ଦେହ ଲାଗି ଭଲ, ଆଉ ଯେନ୍ ଆମର ରାସାୟନିକ ସାର ଗୁରା ବେଶୀ ଦେଇଦେଲେ ଆମର
1: ଖାଇବା ପାଇଁ ଭିଟାମିନ୍ ନାଇଁ ନା, ଟେଷ୍ଟ ନାଇଁ ଲାଗେ।
0: ଆଉ ବିଭିନ୍ନ ପ୍ରକାର ରୋଗ ବି ଧରୁଛେ ନାଇଁ କାଇଁ ଇ ରାସାୟନିକ ସାର ମାନେ ଦେଇକିରି? ତ ଇ ରୋଗ ପୋକ ମାନେ ଧରସି ବେଲେ ଆପଣ ଆମର ଇ ଯେ ନିମ୍ ପିଡ଼ିଆ ଇ କାଇଁ କାଇଁ ସବୁ ଦେସନ୍ ସେଟା?
1: ନାଇଁ ନାଇଁ ମେଡିକାଲ ଦୁକାନ ରୁ ଆଣିକି ଦଉଛୁ, ଏତକି ଟଙ୍କା ଖର୍ଚ୍ଚ କରିଲେ ପ୍ରକୃତି ନେଇ ମରିଲେ ମୁସ୍କିଲ ନା।
0: ତ ଆପଣ ଏତକି ଯେନ୍ ଚାଷବାସ କରୁଛନ୍, ଆପଣ କିଏ କିଏ ସବୁ ସାହାଯ୍ୟ କରିଥିସନ୍?
1: ଆମ ଘର ଲୋକ ଖାଲି ସବୁ,
0: ଆଉ ବାହାରିଆ ଲୋକ ନି ଲଗାବାର?
1: ନାଇଁ।
0: ତଥାପି ଆପଣଙ୍କର ଘରର କିଏ କିଏ ସାହାଯ୍ୟ କରୁଛନ୍?
1: ଆମ ଘରର 5-6 ଜଣ ଅଛୁ, ଆଜିକାଲି କୋଉଠି ନୌକରୀ ଆଉ ଫୋକରୀ ଆଉ ଚାଷବାସ କରିକି ଯାହା ଚଲୁଛି ଚଲୁଛି।
0: ଆଜ୍ଞା। ତ ଆପଣଙ୍କର ପରିବାରରେ ଆଉ କିଏ କିଏ ସବୁ ଅଛନ୍?
1: ସମସ୍ତେ ଅଛନ୍ତି, ବାପା ଅଛି, ମା ଅଛି, ଦିଦି ଅଛି, ଭାଇ ଅଛି, ଭଉଣୀ ଅଛି।
0: ବେଲେ ଆପଣଙ୍କର ଛୁଆ ପିଲା କେତେଟା?
1: ଦୁଇଟା।
0: ବେଲେ ଆପଣ ମାନେ ଛୁଆ ପିଲା ପାଠ ସାଠ ପଢାବାର ଆଉ ନିଜର ପରିବାରକେ ପ୍ରତିପୋଷଣ କରବାର ଲାଗି ମାନେ କୌଣସି ଅସୁବିଧା ନି ହେବାର ନାଇଁ କାଇଁ? ହେଲେ ଆଜ୍ଞା ଆପଣ ପଢାପଢିଟା କେତେ ଦୂର କରିଛନ୍? ଆଗ୍କେ ଆଉ କାଁ ଜାଣି ପଡ଼ିଲେ? ଆଉ ଆଗେ କାଲେ ତ ସେନ୍ତା ସୁବିଧା ସୁଯୋଗ ବି ନେଇ ଥିଲା ନାଇଁ କାଇଁ? ସ୍କୁଲ ପତର ବି ଦୂରେ ଦୂରେ ଥିଲା। ହେଲେ ଆପଣ କେନ୍ ସ୍କୁଲରେ ପାଠ ପଢୁଥିଲେ? ପାଖେ ଥିଲା ନା ଦୂରେ ଥିଲା?
1: ପାଖେ ଥିଲା।
0: ତ ଆପଣ ଯଦି ଆଗ୍କେ ପାଠ ପଢିଥିତେ ହେଲେ କାଣା ବନିଥିତି ବୋଲି ଆପଣଙ୍କୁ ଇଚ୍ଛା ଲାଗ୍ସି?
1: କାଣା ବନ ଏନେ ତ ଯେନ୍ତା ପୋଜିସନ ଆମର ତ ସେ ଘରେ ଖାଇବା ପାଇଁ ନେଇ ଖର୍ଚ୍ଚା ହେଇଗଲା ବେଲେ କାଣା ପଡ଼ବ ଏନେ ବୋଲି ଚାଷବାସଟା କରୁ ଯେ ଯାହା ହେଲେ ରୋଜି ରୋଟି ହେବା।
0: ତଥାପି ଏଛେନ୍ ତ ଆପଣ ଭାବୁଥିବେ ଯେ ଯଦି ମୁଁ ଆଗ୍କେ ପଢିଥିତି ହେଲେ

ଏନ୍ତା ଅଫିସର ଟେ ବନିଥିତି କି ଏନ୍ତା ଚାକିରିଟେ କରିଥିତି କହିକି ଗୋଟେ ଆଶା ରହିଯାଇଛି? ଆପଣ ଏତେ ବଢିଆ ଭାବେ କହିଲେ, ସେଥିଲାଗି ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର।

0: ଗୁରୁବାରିକା
1: ହଇ ଦାଦା,
0: ଦେଖ ଚାଷବାସର କଥା ତ ଆମକେ ବଢ଼ିଆ ଲାଗ୍ସି, କାଁ କରିକି ଇଟା ହିଁ ଆମର ଭବିଷ୍ୟତ ହେ, ଇଟା ହିଁ ଆମର କାମ ହେ। ଆମେ ଚାଷବାସ କରୁଛୁ ବୋଲିକିରି କେନ୍ ଭାଇ କି କେନ୍ ବହେନ କେନ୍ତା ଚାଷବାସ କରୁଛନ୍ ସେଟା ଜାଣିଲେ ଆମକେ ଖୁସି ଲାଗ୍ସି। ଆରୁ ବେଲେ ବେଲେ କାଣା ହେସି କି ସେ ଭାଇ ବହେନ ମାନକେ ଆମେ ଚିହ୍ନିଥିସୁଁ, ତ ଆଜ ସେ ବହେନଟା କଥା ହେଲା କି ଆଜ ସେ ଭାଇଟା ରେଡିଓନେ କଥା ହେଲା ବୋଲିକିରି ଆମକେ ବଡ଼ା ଖୁସି ଲାଗ୍ସି। ଆରୁ ଇଚ୍ଛା ହେସି ମୁଇଁ ଫେର୍ ମାନେ ସେଠାନ୍କେ ପହଞ୍ଚି ପାରତି କି ନେଇ କାଏଁ।
1: ସେଥିଲାଗି ପରେ ଦାଦା ଆମେ ଆମର ବୈଠକିର ଶେଷ ଥିକେ ଠିକନା ଜଣେଇଥିସୁଁ ଯେ ଚିଠି ଲେଖିବେ ବୋଲି। ବେଲେ ଦାଦା ଚାଷବାସର କଥା ତ ଶୁଣିଲା
0: ହଇ,
1: ହେଲେ ଦେଖ ଏଖିନ ବଜାର ହାଟର ହାଲଚାଲ ବିଷୟରେ ଜାଣିବା ଲାଗି ସମୟ ହେଲାନ
0: ହଇ ବୋଇଲେ କହିଦଉଁ।
1: ହଇ
0: ବୋଇଲେ ଆମର ରାଉରକେଲାର ଆଖର ପାଖର ବଜାର ହାଟନ ଆଲୁ କିଲୋ ପିଛା 20 ଟଙ୍କା, ପିଆଜ 25 ଟଙ୍କା, ଲେସୁନ 150 ରୁ 160 ଟଙ୍କା, ଅଦା 80 ରୁ 100 ଟଙ୍କା, ବିଲାତି 40 ରୁ 50 ଟଙ୍କା, ବାଇଗନ 30 ରୁ 40 ଟଙ୍କା, ଭେଣ୍ଡି 20 ରୁ 25 ଟଙ୍କା, ବରବଟି 40 ଟଙ୍କା, ଲାଉଗୁଟାକେ 15 ରୁ 20 ଟଙ୍କା, ଜହ୍ନି 30 ରୁ 40 ଟଙ୍କା, କଚା କଦେଲ 20 ରୁ 30 ଟଙ୍କା, କାଖେର 20 ରୁ 30 ଟଙ୍କା, କଚା କଦେଲ 40 ରୁ 50 ଟଙ୍କା, କରଲା 40 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଫୁଲକୋବି 40 ଟଙ୍କା, ମାଖନ 20 ରୁ 30 ଟଙ୍କା, ସାରୁ 50 ଟଙ୍କା, ଗାଜର 40 ରୁ 50 ଟଙ୍କା, ଆରୁ ବିଟ ବି 40 ରୁ 50 ଟଙ୍କା, ପୁଟଲ 40 ଟଙ୍କା, ଆରୁ କଚା ମିର୍ଚା 80 ଟଙ୍କା।
1: ବେଲେ ମଙ୍ଗଲୁ ଦାଦା
0: ହଇ ଗା,
1: ବଜାର ହାଟର ହାଲଚାଲ ବିଷୟରେ କହୁ କହୁ ପାଣିପାଗ ସୂଚନା ବି ଆସି ପହଞ୍ଚିଲାନ
0: ହଇ ଗା ହଇ।
1: ବେଲେ ଏ ସୂଚନାଟା ବି କହିଦଉଁ
0: ହଇ, ଆରୁ ଏ ସୂଚନାଟା ବି ଆମର ସବୁଦିନ ବାଗେର ପାଣିପାଗ ବିଭାଗ ସୁନ୍ଦରଗଡ଼ କିରେଇଠାନୁ ଆସି ପହଞ୍ଚିଛେ। ଆରୁ ଏ ସୂଚନା ହିସାବନୁ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ପାଗ ରହିବା ବୋଲିକିରି ଅନୁମାନ କରାଯାଉଛେ। ଆରୁ ସେହି ହିସାବନୁ ଆମର ସୁନ୍ଦରଗଡ଼ ଜିଲ୍ଲାଥି ବର୍ଷା ପାଣି ବି ହେଇପାରେ ବୋଲିକିରି ସୂଚନାଟା ରହିଛେ। ଆରୁ ଯେନ୍ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 9 କିଲୋମିଟର ହିସାବନୁ ବୋହିବା ବୋଲିକିରି ଅନୁମାନ କରାଯାଉଛେ। ଆରୁ ଯେନ୍ ତାପମାତ୍ରାଟା ରହିବା ସେଟା ସବୁଠାନୁ ଅଧିକା 34 ଡିଗ୍ରୀ ସେଲସିୟସ, ଆରୁ ସବୁଠାନୁ କମ୍ 25 ଡିଗ୍ରୀ ସେଲସିୟସ ରହିବା ବୋଲିକିରି ଅନୁମାନ କରାଯାଉଛେ। ଆରୁ ଆର୍ଦ୍ରତା ସବୁଠାନୁ ଅଧିକା 64%, ଆରୁ ସବୁଠାନୁ କମ୍ 25% ରହିବା ବୋଲିକିରି ସୂଚନାଟା ରହିଛେ।

0: ବେଲେ ମଙ୍ଗଲୁ ଦାଦା
1: ହଇଗା
0: ଗୁଟ ଗୁଟ କରି ସବୁ ସୂଚନା ମାନେ ଦେଇଦେଲାନ। ହେଲେ ଦେଖ ଦେଖ ବୈଠକି ସାରବାର ବି ସମୟ ହେଇଗଲାନ।
1: ହଇ ତ ବୈଠକି ସାରବାର ଆଗରୁ ଗୁରୁବାର ଯେନ୍ତା ଆମେ କଥା ହଉଥିଲା ଯେ ଆମର କାର୍ଯ୍ୟକ୍ରମ ନେ ସାମିଲ ହେବାର ଲାଗି ବା ଆମର କାର୍ଯ୍ୟକ୍ରମ ବିଷୟ ନ ମତାମତ ଦେବାର ଲାଗି ଆମର ଶ୍ରୋତା ଭାଇ ବହିନ ମାନକେ ଠିକନାଟା ଦରକାର
0: ହଇ
1: ବୋଇଲେ ଆମର ଠିକନା ହେଉଛେ
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
1: ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042।
0: ବେଲେ ଚାଷୀ ଭାଇ ବହିନ ମାନେ ଆପଣମାନେ ତ ଜାଣିଛନ୍ ଯେ
2: ପ୍ରଚାର କଲୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ଶୁଣିଲେ ଆଲୋଚନା ବ୍ୟବସାୟିକ ଭିତ୍ତିରେ ବାଇଗଣ ଚାଷ। ଏ ସମ୍ପର୍କରେ ଆଲୋଚନା କଲେ ଅଗ୍ରଣୀ ଚାଷୀ ସାମୁଏଲ ଲାଗୁନ। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ରୂପାନ୍ତର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି ଛଅ ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ INS ଦୁନାଗିରି, INS ସଂଶୋଧକ ଏବଂ INS ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ

ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୋଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ, ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତାର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1,50,000 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ

ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି, ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର୍ ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ

ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ,

ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ ଏହି ବ୍ରିଜ୍ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫା ସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ୍ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ

0: ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
3: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ୍ ନମ୍ବର
3: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
3: କାମରୁ ନୁହେଁ।
4: RBI କହେ
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ସମାଚାର ଦର୍ପଣ।

0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚୁଛି।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ନୀତିକାନ୍ତିର ଆୟୋଜନ ହେବା କଥା, ସମ୍ପାଦନ ହେବା କଥା, ସବୁ ଠିକ୍ ହିସାବରେ ମହାପ୍ରଭୁଙ୍କ କୃପାରୁ ଚାଲିଛି ଏବଂ ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ଗତକାଲି ଠାରୁ ଯାହା ବି ନୀତି ଆମେ ଆରମ୍ଭ କରିଛେ, ଆଜି ବି ସେନାପଟା ଲାଗି ପରେ ବିଭିନ୍ନ ନୀତିଗୁଡ଼ିକ ଅନୁଷ୍ଠିତ ହେବ। ଯେହେତୁ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ ଏବଂ ଜଳ ବିଜେ ବା ଜଳ ପୂଜା ପରେ ଜଳ ଲାଗି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ଦେବସ୍ନାନ ପୂର୍ଣ୍ଣିମାରେ। ତେଣୁ ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ ଏବଂ ମହାପ୍ରଭୁଙ୍କ ପାଦପଦ୍ମରେ ଆମେ ପ୍ରଣିପାତ ହେଉଛୁ, ତାଙ୍କର ଆଶିଷ କାମନା କରୁଛୁ। ଯାହା ବି ଦେବନୀତି ସବୁ ନିର୍ଘଣ୍ଟ ହୋଇଛି ତାହା ସର୍ବଶୁଭେ କୁଶଳରେ ସମାପିତ ହେଉ। ଆଗାମୀ ରଥଯାତ୍ରା ପାଇଁ ଯାହା ବି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି, ସବୁ କାର୍ଯ୍ୟରେ, ସବୁ ନୀତି ସମ୍ପାଦନରେ ସହାୟତା କରିବା ପାଇଁ, ସହଯୋଗ କରିବା ପାଇଁ, ସମନ୍ୱୟ ପାଇଁ ଆମକୁ ସେବକ ନିଯୋଗମାନେ ହାତ ବଢ଼ାଇଛନ୍ତି। ଆମେ ସମସ୍ତଙ୍କ ପାଖରେ ନିଶ୍ଚିତ ଭାବରେ କୃତଜ୍ଞତା ଜ୍ଞାପନ କରିବୁ। ତା ସହିତ ଯେତେ ବି ନିୟୋଜିତ କର୍ମଚାରୀ ଅଧିକାରୀ ଅଛନ୍ତି, ସମସ୍ତେ ବି ମଧ୍ୟ ତାଙ୍କର ସହାୟତା ଯୋଗାଉଛନ୍ତି। ଆମେ ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ପହଣ୍ଡି ଯାହା ବି ନୀତି ନିର୍ଘଣ୍ଟ ଅଛି ଦେବସ୍ନାନ ପୂର୍ଣ୍ଣିମା ପାଇଁ, 5ଟାରୁ 7ଟା ଭିତରେ ପହଣ୍ଡି ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଆମେ ସେଥିପାଇଁ ପ୍ରସ୍ତୁତ ହୋଇଛୁ ଏବଂ ପରେ ମଙ୍ଗଳ ଆଳତୀ ଏବଂ ରାଜନୀତି ପାଇଁ ଛେରା ପହଁରା ପରେ ହାତୀ ବେଶ ବା ଗଜାନନ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଗଜାନନ ବେଶ ହେଲା ପରେ ସାହାଣ ମେଲାର ଦର୍ଶନ କରାଯିବ ଏବଂ ଗତ ବର୍ଷଠାରୁ ଆମେ ଗୋଟେ ପରମାନେଣ୍ଟ ରାମ୍ପର ବ୍ୟବସ୍ଥା କରୁଛୁ, ଯଦ୍ୱାରା କି ଭକ୍ତ ଶ୍ରଦ୍ଧାଳୁମାନେ ସ୍ନାନବେଦୀ ଆଗରେ ଯାଇକି ସେମାନେ ଦର୍ଶନ କରିବେ ଖୁବ୍ ସୁନ୍ଦର ଭାବରେ। ଏବଂ ଯେତେବେଳେ ଗଜାନନ ବେଶ ପରେ ସାହାଣ ମେଲା ଦର୍ଶନ ଚାଲିବ, ସେତେବେଳେ ମଧ୍ୟ ଶୃଙ୍ଖଳିତ ଭାବରେ ସେମାନଙ୍କୁ ଦର୍ଶନ କରିବା ପାଇଁ ଆମେ ଅନୁରୋଧ କରୁଛୁ। ଯେତେବେଳେ ବି ଭକ୍ତ ଶ୍ରଦ୍ଧାଳୁମାନେ ସେହି ସ୍ନାନ ମଣ୍ଡପ ଆଗରେ ଦର୍ଶନ କରୁଛନ୍ତି କିମ୍ବା ବଡ଼ଦାଣ୍ଡରୁ ଦର୍ଶନ କରୁଛନ୍ତି, ମହାପ୍ରଭୁ ଏବଂ ଭକ୍ତମାନଙ୍କ ମଧ୍ୟରେ କେହି ଆମେ ଛିଡ଼ା ହେବା ନାହିଁ ବା କୌଣସି ହିସାବରେ ପ୍ରତିବନ୍ଧକ ସାଜିବା ନାହିଁ, ଯଦ୍ୱାରା କି ସୁନ୍ଦର ଭାବରେ ଶୃଙ୍ଖଳିତ ଭାବରେ ସମସ୍ତେ ଦର୍ଶନ କରିପାରିବେ। ସମସ୍ତ ସେବାୟତ ବନ୍ଧୁମାନଙ୍କୁ ଆମେ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ହେଲା ଜଳ ଲାଗି ଏବଂ ଜଳ ବିଜେ ଏବଂ ଜଳ ପୂଜା ପରେ ଜଳ ଲାଗି ବେଳକୁ ଯାହା ବି ସମ୍ପୃକ୍ତ ସେବକମାନେ ଆମକୁ ଯାହା ବି ସେଥିରେ ନିୟୋଜିତ ରହିବେ ସେମାନେ ଶୃଙ୍ଖଳିତ ଭାବରେ ସମର୍ପଣ ମନୋଭାବରେ ତାକୁ କରି ଆସୁଛନ୍ତି ଏବଂ ତାକୁ ନିଶ୍ଚିତ ଭାବରେ ସେମାନେ କରିବେ। ଏବଂ ପରେ ଯେତେବେଳେ ହାତୀ ବେଶ ବା ଗଜାନନ ବେଶରେ ମହାପ୍ରଭୁମାନେ ଦର୍ଶନ ଦେବେ, ତାପରେ ଓଲାଗି ହେଲା ବେଳକୁ ସେତେବେଳେ ଶୃଙ୍ଖଳିତ ଭାବରେ ସେହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଆମେ ସମସ୍ତଙ୍କୁ ନିବେଦନ ରଖିଛୁ।
0: ସ୍ନାନଯାତ୍ରା ପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି,
2: ପ୍ରଭୁ ଜଗନ୍ନାଥଙ୍କର 2026ର ରଥଯାତ୍ରା ପର୍ବର ଏଇଟା ପ୍ରଥମ ବଡ଼ ସୋପାନ। ଏଥିପାଇଁ ପୁଲିସ୍ ପ୍ରଶାସନ ତରଫରୁ ଆପଣ ଦେଖିଥିବେ ଆଇଜି ଏସ୍ପି ସମସ୍ତେ ଆସି, ଏପରିକି ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସମସ୍ତେ ରିଭ୍ୟୁ କରିସାରିଛନ୍ତି। ଆମର ଜାଣିଛନ୍ତି ଯେ 29 ତାରିଖ ଭୋରରୁ ପହଣ୍ଡି ହେବ, କାଲିଠୁ ପୁଲିସ୍ର ଡ୍ୟୁଟି ଲାଗିବ, ସେଥିପାଇଁ ଆଜି ଏ ବ୍ରିଫିଂ ରିହର୍ସାଲ୍ ଆଉ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ସ୍ନାନ ପୂର୍ଣ୍ଣିମାର ଯେଉଁ ବିଶେଷ ଚ୍ୟାଲେଞ୍ଜିଂ ଦିଗ ଉପରେ ଆମେ ଆଲୋକପାତ କରିଥିଲୁ, ପ୍ରଥମେ ପରିମାଣିକ ପହଣ୍ଡି ଦର୍ଶନ, ଲମ୍ବା କ୍ୟୁ ହୁଏ, ଗୋଡ଼ ଧୁଆଯାଏ ପଳେଇ ଆସେ, ତେଣୁ ସେଇଟାର ମ୍ୟାନେଜମେଣ୍ଟରୁ ଆରମ୍ଭ କରି ଦକ୍ଷିଣ ଦ୍ୱାରରେ ଏଇ ଟିକେଟ୍ ଧାରି ପରିମାଣିକ ଦର୍ଶନକୁ ଅପେକ୍ଷା କରିଥିବା ଲୋକ କେମିତି ମନ୍ଦିର ଭିତରକୁ ଯାଇ ପହଣ୍ଡି ଦର୍ଶନ କରିବେ, ତାପରେ ପହଣ୍ଡି ବ୍ୟବସ୍ଥା କେମିତି ଶୃଙ୍ଖଳିତ ହେବ, ପହଣ୍ଡିର କୀର୍ତ୍ତନ ଚକଡ଼ାର ଗୋଟେ ପଟେ ହେଉ ବା ଆମର ଶ୍ରୀରାମ ମନ୍ଦିରରୁ ଭଣ୍ଡ ଘର ଭିତରେ ଯେଉଁ ବ୍ୟାରିକେଡ୍ ହେଉ ସେଠି କେମିତି ଲୋକ ଆରେଞ୍ଜ ହେବେ, ତାପରେ ପହଣ୍ଡିରେ ଠାକୁରମାନେ କେମିତି ସୁରୁଖୁରୁରେ ବିଜେ କରିବେ। ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଯଦି ବହୁତ ଅତୀତ କଥା କହିବେ ସେତେବେଳେ ବ୍ୟବସ୍ଥା ନଥିଲା, ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା, ଏଇ ଯେଉଁ ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ, କିନ୍ତୁ ଯେତେବେଳେ ଠାକୁରମାନେ ବିଜେ କରିବେ ରୁନ୍ଧା ହେବେ ସେତେବେଳେ କିଛି ସମୟ ନୀତିକୁ ଅପେକ୍ଷା କରିକି ଆମେ ସେହି ଅନୁସାରେ କ୍ରାଉଡ୍ କଣ୍ଟ୍ରୋଲ କରିବୁ। ତେଣୁ ସବୁଠୁ ବଡ଼ କଥା ହେଲା ଲୋକମାନେ ବେଶୀ ଖୁସି ହୋଇଥାନ୍ତି, ବିଶେଷ କରି ଯେଉଁମାନେ ଆସନ୍ତି ଏପରିକି ଯେଉଁମାନେ ମନ୍ଦିର ଭିତରକୁ ଅଦରଇ ଯାଆନ୍ତିନି ସେମାନେ ଆସି ବଡ଼ଦାଣ୍ଡ ପାଖରେ ଠିଆ ହୋଇ ଠାକୁରଙ୍କର ଦର୍ଶନ କରିପାରନ୍ତି। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ମନ୍ଦିର ଭିତର କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥାର

0: ଚ୍ୟାଲେଞ୍ଜ କୋଉଠି କୋଉଠି ରହୁଛି, ପ୍ରଥମେ ଜଳ ଲାଗି ସମୟରେ କେମିତି ସୁରୁଖୁରୁରେ 108 ଗରା ଜଳ ସୁନାକରୁ ଆସି ପହଞ୍ଚିବ, ଦ୍ୱିତୀୟ କଥା ହେଲା ଭୋଗ ଭୁଆ। ଆପଣମାନେ ଜାଣନ୍ତି ଏହି ଦିନ ସବୁଠାରୁ ଅଧିକ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ, ଆମର ନୂଆ ଶାଢ଼ୀ ବନ୍ଧା ବି ସେବକମାନଙ୍କର ଛୁଆର ମହାଶୁଆର ସେବକଙ୍କର ହୋଇଥାଏ, ତେଣୁ ଭୋଗ ଭୁଆ ଆମ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ। ସେହି ସମୟରେ ଆମେ ରୁଟ୍ଟାକୁ ଚେଞ୍ଜ କରୁ ଦର୍ଶନ କରିବାକୁ, ସେଠୁ ଆଉ ଯୋଉ ଷ୍ଟାଣ୍ଡାର୍ଡ ରୁଟ୍ ରହିଛି ଆମର କୀର୍ତ୍ତନ ଚକଡ଼ା ଦେଇ ଘୋଡ଼ାଦ୍ୱାର ଦେଇକି ଆସିକି ଦର୍ଶନ କରିବାକୁ ତାକୁ ନ କରି, ଯେହେତୁ ଭୋଗ ଭୁଆ ଚାଲିଥିବ ତାକୁ ଆମେ 22 ପାଚରୁ ଜାଲିଗେଟ୍ ଦେଇ କରିବୁ। ତେଣୁ ସବୁବେଳେ ଆମର ଚେଷ୍ଟା ରହିବ ଲୋକଙ୍କ ଦର୍ଶନରେ ଅଟକୁ ଯେମିତି ନ ରହୁ। ନା ଭୋଗ ବୁହା ସରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ତାପରେ ଆମର ସାହାଣ ମେଳା ଦର୍ଶନ ହୋଇଥାଏ, ଯୋଉଟା ସ୍ନାନ ବେଦୀ ଉପରେ ହୁଏ, କିନ୍ତୁ ଏଇଠି ଜଗିବାକୁ ପଡ଼େ ଯେ ବହୁତ ଖସଡ଼ା ହୋଇଥିବ, ତେଣୁ ସେ ମନ୍ଦିର ପ୍ରଶାସନ ସହିତ ପ୍ରପର ସମନ୍ୱୟ ରକ୍ଷା କରି କେମିତି କେତେ ଶୀଘ୍ର ଆମେ ପ୍ରସ୍ତୁତ କରିପାରିବା ସାହାଣ ମେଳା ପାଇଁ ସେଇଟା କରାଯିବ। ସାହାଣ ମେଳା ଦକ୍ଷିଣ ପଟୁ ପଶି ସ୍ନାନ ବେଦୀର ଉତ୍ତର ପଟୁ ବାହାରିବେ, ବାହାରିବେ ଉତ୍ତର ଦ୍ୱାରରେ, ସେଥିପାଇଁ ଏଣ୍ଟାୟାର ମନ୍ଦିରଟା 14 ସେକ୍ଟରରେ ତାକୁ ବିଭାଗ କରିଛୁ। 4 ଏସ୍ପି ରାଙ୍କ ଅଫିସର ଯିଏ ଏସ୍ପିଙ୍କୁ ସହାୟତା କରିବାକୁ ଅଛନ୍ତି, ସେମାନେ 14 ଆଡିସନାଲ ଏସ୍ପି ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କ ଆସିଷ୍ଟାନ୍ସ ନେବେ, ଆଉ ତାଙ୍କୁ ଯୋଡ଼ି ହୋଇଛନ୍ତି ପ୍ରାୟ 35 ଅଧିକ ଡିଏସ୍ପି, 500 ଅଧିକ ସବ୍ ଇନ୍ସପେକ୍ଟର, ପୁରା ଏଣ୍ଟାୟାର ଆରେଞ୍ଜମେଣ୍ଟ, ଯୋଉଟା ଖାଲି ମନ୍ଦିର ନୁହେଁ ପରନ୍ତୁ ପୁରୀ ସହର ହଉ, ସମୁଦ୍ରକୂଳ ହଉ, ଟ୍ରାଫିକ୍ ହଉ, ସମସ୍ତ ବ୍ୟବସ୍ଥାରେ ରହିବେ। 900 ଉର୍ଦ୍ଧ ହୋମଗାର୍ଡ ମୁତୟନର ବ୍ୟବସ୍ଥା କରିଛୁ। ଆଉ ସବୁଠୁ ବଡ଼ କଥା ହେଲା ଟ୍ରାଫିକ୍, ଏଇଟା ସତ କଥା ଯେ ରଥଯାତ୍ରା ଭଳି ତ ଟ୍ରାଫିକ୍ ହୁଏନି, କିନ୍ତୁ ଯୋଉ ପ୍ୟାଟର୍ନ ଅଫ୍ କ୍ରାଉଡ୍ ମୁଭମେଣ୍ଟ ରହିଛି, ଆଜିକାଲି ସନ୍ଧ୍ୟାବେଳେ ହାତୀ ଲୋକ ଯେତେବେଳେ ଜାଣିଲେ ହାତୀ ବେଶ ଲାଗିଲା, ଭୁବନେଶ୍ୱର ପଟୁ ମାତ୍ରାଧିକ ପରିମାଣରେ ଗାଡ଼ି ଆସିଥାଏ, ଆମେ ପାର୍କିଂ ପ୍ଲେସ୍ ସେହିଭଳିଆ ଆଇଡେଣ୍ଟିଫାଇ କରିଛୁ। ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯୋଉ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ, ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ। ଜଗନ୍ନାଥ ରଥଯାତ୍ରା ସତରେ ଡ୍ୟୁଟି ନୁହେଁ, ସେବା। ଆଉ ଯଦି ଆପଣ ପ୍ରଭୁଙ୍କର ମହିମା ଏତେ ଅଧିକ, ଯଦି ସମର୍ପଣ ଭାବର ସହିତ ଆପଣ ଏ ଯାତ୍ରାରେ ନିଜକୁ ସାମିଲ କରନ୍ତି, ସେ ଠାକୁର ବାଟ ଦେଖାଇ ଦିଅନ୍ତି କେମିତି ତାଙ୍କ ଯାତ୍ରା ସୁରୁଖୁରୁରେ ହେବ। ହେଲା ଯେ ଆମେ କେମିତି ପ୍ରଭୁଙ୍କ ଯାତ୍ରାକୁ ଶୃଙ୍ଖଳିତ କରିବା, ଆଉ ଯୋଉ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି ତାଙ୍କୁ କେମିତି ଫାସିଲିଟେଟ୍ କରିବା। ଏଠି ସବୁବେଳେ ଆମକୁ ଏଠି ଲ ଏନ୍ଫୋର୍ସର ନୁହେଁ, ଏଠି ଫାସିଲିଟେଟର, ପୋଲିସର ଦାୟିତ୍ୱ ହେଲା ଫାସିଲିଟେଟ୍ କରିବା।
1: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ ପରେ ରାଜ୍ୟ ସରକାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ 4 ନିଲମ୍ବନ କରିଛନ୍ତି। ଏଥିସହିତ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏଭଳି ତ୍ରୁଟି ପଛରେ ଆଉ କିଏ ଅଛନ୍ତି ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।
2: ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି, ତା ବିଷୟରେ ଆଉ କିଛି ଆଲୋଚନା ଚର୍ଚ୍ଚା ନ ହେବା। ଯୋଉ କମିଟି ବସିଥିଲା, କମିଟି ଯୋଉ ରିପୋର୍ଟ ଦେଇଛି, ପ୍ରାରମ୍ଭିକ ଭାବରେ ଯୋଉ କାର୍ଯ୍ୟ ହେଇଛି ତାର ଡିଟେଲ ଅନୁସନ୍ଧାନ ପରେ ଆଉ ଯୋଉମାନେ ଅଭିଯୁକ୍ତ ଥିବେ ସେମାନଙ୍କର କାର୍ଯ୍ୟାନୁଷ୍ଠାନ ହେବ। ଯୋଉମାନଙ୍କର କାର୍ଯ୍ୟାନୁଷ୍ଠାନ ଯୋଉମାନେ ଦାୟିତ୍ୱରେ ଥିଲେ ସେମାନେ ଯଦି ଠିକ୍ ଭାବରେ ମନିଟରିଂ କରିଥାନ୍ତେ, ଠିକ୍ ଭାବରେ ତାକୁ ତଦାରଖ କରିଥାନ୍ତେ, ଏବଂ ସେ କାର୍ଯ୍ୟ ଲ୍ୟାକ୍ ଅଫ୍ ମନିଟରିଂ, ଲ୍ୟାକ୍ ଅଫ୍ ସେଟା ହେଇଛି, ଯୋଉ କାରଣରୁ ଆଜି ପ୍ରାରମ୍ଭିକ ଭାବରେ ଏଟା ହେଇଛି। ଆଉ ଡିଟେଲ ଆସିଲା ପରେ ଅନ୍ୟ ଯୋଉମାନେ ସମ୍ପୃକ୍ତ ରହିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।
1: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।
3: ଡେଭଲପ୍ କରିଛି ବା ରିଭାଇଭ୍ କରିଛି, ଏବେ ଯେଉଁ ବର୍ଷା ହେଉଛି କେଉଁଠି ପକେଟ୍ ୱାଇଜ୍ ଅଧିକ ବର୍ଷା ହେଉଛି। ଆଗରୁ କିନ୍ତୁ ବର୍ଷାର ପରିମାଣ ଏତେ ନଥିଲା, କିନ୍ତୁ ଯେଉଁ ପରିମାଣ ବର୍ଷା ଥିଲା ଉପକୂଳ ପାର୍ଟରେ ହିଁ ବର୍ଷା ଆମର ଓଡ଼ିଶାରେ ହେଉଥିଲା, ଆଭ୍ୟନ୍ତରୀଣ ଓଡ଼ିଶାରେ ଏତେ ବର୍ଷା ନଥିଲା। ସେମିତି ଉପକୂଳ ଜିଲ୍ଲାରେ ଯେଉଁମାନଙ୍କର ଯେଉଁ ଘଡ଼ଘଡ଼ି ଜନିତ ବର୍ଷା ବା କାଳବୈଶାଖୀ ଜନିତ ବର୍ଷାରେ ଯେଉଁମାନେ ତଳି ପକେଇଥିବେ ସେମାନେ ଜଷ୍ଟ ନେକ୍ସଟ ଟାଇମ୍ ୱିକ୍ ଭିତରେ ଆପଣଙ୍କର କିଛି ଗୋଟେ ସିଷ୍ଟମ୍ ଡେଭଲପ୍ କରିବାର ଅଛି, ସେଥିରେ ବର୍ଷାର ପରିମାଣ ଅଧିକ ହେବ ଯାହା ମଡେଲ ଆକଳନରୁ ଜଣାପଡ଼ୁଛି। ଏବେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ଦିଗରୁ ୱିଣ୍ଡ ଫ୍ଲୋ ଷ୍ଟ୍ରେଙ୍ଗଦେନ୍ କରୁଛି ବା ସକ୍ରିୟ ରହୁଛି, ବଙ୍ଗୋପସାଗର ଫ୍ଲୋ ମଧ୍ୟ ସକ୍ରିୟ ରହୁଛି। 30 ବଙ୍ଗୋପସାଗର ଓ ଆରବ ସାଗର ଫ୍ଲୋ ସକ୍ରିୟ ରହିବାର ସମ୍ଭାବନା ରହୁଛି। ଆରବ ସାଗର ଫ୍ଲୋ ଯଦି ସକ୍ରିୟ ରହିଲା ତାହେଲେ ତା ପ୍ରଭାବରେ ଆମର ବଙ୍ଗୋପସାଗରରେ ଓଡ଼ିଶା ବା ୱେଷ୍ଟବେଙ୍ଗଲ ବା ଆନ୍ଧ୍ର ଉପକୂଳ ଉତ୍ତର ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥାଏ। ସେହି ପ୍ରକାର ଗୋଟେ ସିଷ୍ଟମ ଡେଭଲପ୍ କରୁଛି, କାରଣ ଯେତେବେଳେ ଆପଣଙ୍କର

0: ଉତ୍ତର ପଶ୍ଚିମବଙ୍ଗରୁ ୱିଣ୍ଡ ଫ୍ଲୋ ମାନେ ସକ୍ରିୟ ରହିଲା ବା ଷ୍ଟ୍ରେଙ୍ଗଦେନ୍ ହେଲା, ସେପରେ ଜଣାପଡ଼ୁଛି 2 ତାରିଖରୁ ଗୋଟେ ଲଘୁଚାପ ସୃଷ୍ଟି ହୋଇପାରେ ଆପଣଙ୍କର ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ, କିନ୍ତୁ 30 ତାରିଖରୁ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବ, ଯେଉଁଟାକି ଆପଣଙ୍କର 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି। ଯଦି 2 ତାରିଖକୁ ସିଷ୍ଟମଟା ଫର୍ମ ହୁଏ ସେଟା ବି ଦେଖାଉଛି ଆହୁରି ଫର୍ଦର ଘନୀଭୂତ ହେବାର ବି ସମ୍ଭାବନା ଅଛି। ଘନୀଭୂତ ହେଲେ ଉପକୂଳରେ ବି ବର୍ଷା ହେବ, ପଶ୍ଚିମ ଓଡ଼ିଶାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବର୍ଷାର ସମ୍ଭାବନା ରହୁଛି। ଯେତିକି ବର୍ଷା ହେବା କଥା ସେଇ ଅନୁସାରେ ଆମର ହେଇନି, କାରଣ ମନସୁନ ଅନସେଟ୍ ହେଲା ପରେ ଘଡ଼ଘଡ଼ି ଜନିତ ବର୍ଷାରେ ବି ମୋର ଦାନ 100 ମିଲିମିଟର ବର୍ଷା ବି ଅଧିକାଂଶ ଜାଗାରେ ହୁଏ, ଇଭିନ୍ ଇଫ୍ 70, 80, 100 ସେମିତି ବର୍ଷା ଏ ବର୍ଷ ନାହିଁ। କାରଣ ବର୍ଷା ନ ହେବାର କାରଣ ହେଲା ଯେଉଁ ହିଟ୍ ରହୁଥିଲା ସେଥିରେ ଅଧିକ ଜଳୀୟବାଷ୍ପ ରୁହନ୍ତି, କାରଣ ହିଟ୍ ଯଦି ଯେତେ ଅଧିକ ରହିବ ସେ ଅଧିକ ଜଳୀୟବାଷ୍ପକୁ ହୋଲ୍ଡ କରିବ, ଅଧିକ ଜଳୀୟବାଷ୍ପ ହୋଲ୍ଡ କଲେ ଆପଣଙ୍କର ଯେତେବେଳେ ବର୍ଷା ହେବ ସେଥିରେ ଅଧିକ ପରିମାଣ, କାରଣ ବାୟୁମଣ୍ଡଳରେ ଜଳୀୟବାଷ୍ପ ମାତ୍ରା ଏତେ ଅଧିକ ରହିଲାନି, କାରଣ ହିଟ୍ ରହିଲାନି। ଯାହା ଯେଉଁ ହିଟ୍ଟା ଆପଣ ରହିଲେ ସିଜିନ୍ ଅନୁସାରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଥିଲା, ମେ ମାସରେ ହିଟ୍ ରହୁଥିଲା, ସେ ପରିମାଣରେ ହିଟ୍ ନଥିବା ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ହୋଲ୍ଡ କରିବା ଏତେ କାପାସିଟି ରହିଲାନି, ଜଳୀୟବାଷ୍ପ ଆସୁଥିଲା ଯାହାଫଳରେ କି ଆପଣ ଗୁଳୁଗୁଳି ଅନୁଭବ କରୁଥିଲେ। ଏ ବର୍ଷ ଇୟର୍ଲି ପାର୍ଟରୁ ଗୁଳୁଗୁଳି ଅନୁଭୂତ ହୋଇଛି, ଇଭିନ୍ ଏପ୍ରିଲରୁ ବି ଆପଣ ଗୁଳୁଗୁଳି, କାରଣ ହିଟ୍ ନଥିବା ଫଳରେ ଜଳୀୟବାଷ୍ପ ହୋଲ୍ଡ କରିପାରିଲେ, ଜଳୀୟବାଷ୍ପ ଏକ୍ସେସ୍ ରହିଲା ବାୟୁମଣ୍ଡଳରେ ଯେଉଁଟାକି ଆପଣଙ୍କୁ ଗୁଳୁଗୁଳି ଅନୁଭବ ହେଲା। ଏବେ ଜଳୀୟବାଷ୍ପ ଯେତିକି ରହୁଛି ବାୟୁମଣ୍ଡଳ ଟେମ୍ପରେଚର ସେ ହୋଲ୍ଡ କରୁଛି, ମାନେ ସର୍ଫେସରେ ସ୍ଥଳଭାଗରେ ପ୍ରାୟ 80% ବା ଏଭବ୍ ରହୁଛି। ଏବେ ଯେଉଁଠି ବର୍ଷା ହେଉଛି ଯେଉଁଦିନ ଏହି ସମୟରେ ଘଡ଼ଘଡ଼ି ଜନିତ ବର୍ଷା ସବୁ ଜାଗାରେ ହେଉନି, କେଉଁ କେଉଁ ପକେଟରେ ମଧ୍ୟ 60, 50, 45 ମିଲିମିଟର ପର୍ଯ୍ୟନ୍ତ ବର୍ଷା ପଳାଇଯାଉଛି। ଏଲିନୋ ଗୋଟେ ପିରିଓଡିକ୍ ଫେନୋମେନା, ଏଲିନୋ ତ ଏ ବର୍ଷ ନୂଆ ଆସୁନି, 2015 ବି ଏହି ପ୍ରକାର ଏଲିନୋ ଥିଲା, 2 ଡିଗ୍ରୀ ଏଭବ୍ ଟେମ୍ପରେଚର ଥିଲା, ସେଥିରେ ଆମର ମାତ୍ର 10% ବର୍ଷା କମ୍ ହୋଇଥିଲା ହୋଲ୍ ମାନେ ମନସୁନ୍ ସିଜିନ୍ରେ। ଆଉ 1997 ବର୍ଷରେ ବି ଏ ପ୍ରକାର ସିଚୁଏସନ୍ ଥିଲା, ସେ ବର୍ଷ ଆମର 5% ବର୍ଷା ଅଧିକା ଥିଲା। ସେମିତି ଏଲିନୋ ରହିଲେ ବର୍ଷାର ପରିମାଣ କମ୍ ହୁଏ ବୋଲି ମାନେ ଯେଉଁଟା ଆମର ରିସର୍ଚ୍ଚରୁ ସେମାନେ କହୁଛନ୍ତି, କିନ୍ତୁ ସେଇଟା ପ୍ରତିବର୍ଷ ସେଇଟା ସେମିତି ହୁଏ ନା, କୁକୁ ବର୍ଷମାନଙ୍କରେ କମ୍ ବର୍ଷା ହୋଇଛି, 2002 କମ୍ ବର୍ଷା ହୋଇଛି, କିନ୍ତୁ ଅନ୍ୟ ବର୍ଷମାନଙ୍କରେ ବି ଏଲିନୋ ଥାଇକି ବି ବର୍ଷା ହୋଇଛି। ସେଇଟା ଦେଖିବାର ଅଛି, ଯଦି ଆମର ଓଡ଼ିଶାରେ ସାଧାରଣତଃ ଯଦି ଜୁଲାଇ ମାସରେ 2 ବା 3 ଲଘୁଚାପ କ୍ଷେତ୍ର ଫର୍ମେସନ୍ ହେଲା ବର୍ଷାର ପରିମାଣ ବଢ଼ାଇଦେବ ଏବଂ ଲାର୍ଜ ଏରିଆରେ ବର୍ଷା କରିବ, ମଝିରେ ମଝିରେ ଯଦି ବର୍ଷା ଛାଡ଼ିଯିବ କିନ୍ତୁ ହିଟ୍ ରହିଲେ ଜଳ ବାୟୁମଣ୍ଡଳରେ ଜଳୀୟବାଷ୍ପ ଥିବ, ଘଡ଼ଘଡ଼ି ଜନିତ ବର୍ଷାର ବି ପ୍ରଭାବ ରହିବ, ଆଉ ସେ ସମୟରେ ଘଡ଼ଘଡ଼ି ଜନିତ ବର୍ଷା ରହିଲେ କୁକୁ ପକେଟରେ 50, 60, 100 ମିଲିମିଟର ପର୍ଯ୍ୟନ୍ତ ବର୍ଷା ବି ହୋଇଯାଏ। ଆଶା କରାଯାଉଛି ଫାର୍ଷ୍ଟ ୱିକ୍ ଜୁଲାଇରେ ଯେମିତି ଗୋଟେ ଲଘୁଚାପ ହେଉଛି ସେଇଟା ଘନୀଭୂତ ହେବାର ବି ସମ୍ଭାବନା ରହୁଛି, ଡିପ୍ରେସନ୍ ଯାଇପାରେ, ଫର୍ଦର ଫେଭରେବୁଲ୍ କଣ୍ଡିସନ୍ ହେଲେ ଡିପ୍ ଡିପ୍ରେସନ୍ ବି ଯାଇପାରେ, ତ ଏହିସବୁ ସିଚୁଏସନ୍ରେ ଇନ୍ ଜେନେରାଲ୍ ବହୁତ ବର୍ଷା ହୋଇଥାଏ।
1: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023-24 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। 2023 ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଓ ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ପୁରସ୍କାର ମିଳିଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। 2024 ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆଭାରିଜା ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆରମ୍ଭ କରୁଛୁ ଗୀତ ଗଜଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଜଗଜିତ ସିଂଙ୍କ କଣ୍ଠରେ କେତୋଟି ଗଜଲ।

ଖାଲି ଲକ୍ଷ୍ୟ ଦିଅନ୍ତୁ ମୋର ମାନନୀୟ ବିଦଗ୍ଧ ଶ୍ରୋତା ମଣ୍ଡଳୀ। ଆଜିକାର ବିଷୟବସ୍ତୁ ହେଲା ଅବଜା ଉଦ୍ଧାର। ରାଗ ପଡିଛି ରାମକେରି। ଗୋଟିଏ ପଦ ଲେଖିଛନ୍ତି ମଞ୍ଜୁଳ କବି କୃଷ୍ଣ ପ୍ରସାଦ ବସୁ।

ନିଘଞ୍ଚ ଜଙ୍ଗଲ ଯେତେବେଳେ ଅତି ଆନନ୍ଦ ସହକାରେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟ ଆଶ୍ରମ କରି ରହିଛନ୍ତି, ପଣ୍ଡିତେ ତାଙ୍କର ଗୋଟିଏ ଝିଅ ଥିଲା ଯାହାର ନାଁଟା କି ହଉଛି ଦେବଯାନୀ। କିଛି ଦିନ ପୂର୍ବରୁ ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କର ଝିଅ ଦେବଯାନୀକୁ ରାଜା ଯଯାତିଙ୍କ ସହିତ ବିବାହ କରିଦେଇଛନ୍ତି। ଝିଅକୁ ବିବାହ ଦେଲା ପରେ ଦୁହିତା ଶୋକରେ ମର୍ମାହତ ହୋଇ ପଡ଼ିଲେ ଶୁକ୍ରାଚାର୍ଯ୍ୟ। ମନ ଦୁଃଖରେ ଦିନେ ଗାଧେଇବା ପାଇଁ ବାହାରିଗଲେ, ଦେଖିଲେ ପୁଷ୍କରିଣୀଟା ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି। ଚିଲିକା କାବ୍ୟରେ ରାଧାନାଥ ରାୟ ବାହାଦୁର ଲେଖନ୍ତି, ଯୁଦ୍ଧ

ପୋଖରୀ ଭିତରେ ହଂସ ହଂସରଳିମାନେ ସନ୍ତରଣ କରୁଛନ୍ତି। ବିଭିନ୍ନ ପକ୍ଷୀମାନେ ନିଜ ନିଜର ଛୁଆ ପିଲାମାନଙ୍କ ସହିତ ବିଚରଣ କରୁଛନ୍ତି। ଏହା ଦେଖିଲା ମାତ୍ରକେ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ନିଜ ଝିଅ

ଶୁକ୍ରାଚାର୍ଯ୍ୟ ସ୍ନାନ ସାରି ଆଖି ବୁଝି ଯେତେବେଳେ ତର୍ପଣ କରୁଛନ୍ତି, ଆଖି ଖୋଲିଦେଲା ମାତ୍ରକେ ଦେଖିଲେ ପୋଖରୀ ଭିତରେ ପଦ୍ମ ଫୁଲ ଉପରେ ଗୋଟିଏ ଶିଶୁ କନ୍ୟା ଶୋଇଛି। ସେ ଅଳିଅଳ ଶିଶୁ କନ୍ୟାକୁ ଦେଖିଲା ମାତ୍ରକେ ଶୁକ୍ରାଚାର୍ଯ୍ୟ ତାଙ୍କର ପୂର୍ବର ସବୁ ଦୁଃଖ ଭୁଲିଗଲେ। ଝିଅଟାକୁ ସାଙ୍ଗରେ ଆଶ୍ରମକୁ ନେଇଗଲେ। ପଦ୍ମ ଫୁଲରୁ ପାଇଥିବାରୁ ସେ ଝିଅର ନାଁ ରଖିଲେ ଅବଜା। ରାଧାନାଥ ରାୟ ବାହାଦୁର ଚନ୍ଦ୍ରଭାଗା କାବ୍ୟରେ ଲେଖନ୍ତି, ପାଳିଲେ।

ଝିଅ ଅବଜାକୁ ଧୀରେ ଧୀରେ ପାଳନ କରିବା ପାଇଁ ଲାଗିଲେ ଶୁକ୍ରାଚାର୍ଯ୍ୟ ଝିଅ, ଯେତିକି ବେଳେ ଝିଅଟା ପୂର୍ଣ୍ଣ ଯୌବନ ପ୍ରାପ୍ତ ହେଲା ଦିନେ ଋଷି ଶୁକ୍ରାଚାର୍ଯ୍ୟ ଅନିର୍ଦ୍ଦିଷ୍ଟ

କିଛି ଦିନ ବିତିଯିବା ଉତ୍ତାରେ ଅଯୋଧ୍ୟା ନଗରର ରାଜା ଦଣ୍ଡ ପ୍ରତାପ ତାଙ୍କର ସୈନ୍ୟ ସାମନ୍ତ ମାନଙ୍କ ସହିତ କରିଛନ୍ତି କଣ, ମଞ୍ଜୁଳ କବି କୃଷ୍ଣ ପ୍ରସାଦ ବସୁଙ୍କ ଭାଷାରେ

ସୈନ୍ୟ ସାମନ୍ତ ରଥୀ ମହାରଥୀ ପଦାତିକ ବାହିନୀ ଧରି ଯେତିକି ବେଳେ କି ରାଜା ଜଙ୍ଗଲକୁ ମୃଗ ମାରିବା ପାଇଁ କି ଗଲେ, ଯାଉ ଯାଉ ଶୁକ୍ରାଚାର୍ଯ୍ୟଙ୍କର ଆଶ୍ରମ ଭିତରେ ପହଞ୍ଚି ଗଲେ। ଜଙ୍ଗଲର ଶୋଭା ଦେଖୁଛନ୍ତି ରାଜା ଦଣ୍ଡ ପ୍ରତାପ, ପ୍ରଣୟ ବଲ୍ଲରୀ କାବ୍ୟରେ ଗଙ୍ଗାଧର ମେହେର କହନ୍ତି, ଦୃଶ୍ୟ ଭାସୁ ଥାଏ ଦୃଶ୍ୟ।

ଭିତରେ ବୁଲି ବୁଲି ଯାଉଛନ୍ତି, ହଠାତ୍ ସୁନ୍ଦରୀ ମାନଙ୍କର ଲାଳିତ୍ୟ କଣ୍ଠସ୍ୱର ତାଙ୍କର କର୍ଣ୍ଣଗୋଚର ହେଲା। ଶବ୍ଦ ଲକ୍ଷ୍ୟ କରୁ କରୁ ରାଜା ହଠାତ୍ ଦେଖିଲେ, ଭାଗ୍ୟବଶ

ରାଜାଙ୍କର ଦୃଷ୍ଟି ପଡ଼ିଗଲା ଅବଜା ଉପରେ। ଲୁହା ଯେମିତି ଚୁମ୍ବକକୁ ଚୁମ୍ବକ ଯେମିତି ଲୁହାକୁ ଆକର୍ଷଣ କଲେ, ଆଜି ସେଇ ସୁନ୍ଦରୀ ରୂପକ ଚୁମ୍ବକ ଦଣ୍ଡ ପ୍ରତାପ ରାଜାଙ୍କର ମନ ରୂପକ ଲୁହାକୁ ଆକର୍ଷଣ କଲା। ମନ ଭିତରେ ଚିନ୍ତା କରୁଛନ୍ତି ରାଜା ଦଣ୍ଡ ପ୍ରତାପ, ପ୍ରେମ ସୁଧାନିଧି କାବ୍ୟ ଲେଖିଛନ୍ତି ଭଞ୍ଜ।

ରାଜା ଯେତିକି ବେଳେ କି ମନ ଭିତରେ ଚିନ୍ତା କରୁଛନ୍ତି ଏହିପରି ସୁନ୍ଦରୀକୁ ଯେଉଁ ଯୁବକ ପାଇପାରିବ ତା ଜୀବନ ଧନ୍ୟ ହୋଇଯିବ। ଠିକ ଏହି ସମୟରେ ଅବଜାଙ୍କ

ବିଚାର କରୁଛି ଏଇ ଭଳିଆ ସୁନ୍ଦର ଯୁବକର ଯଦି ମୁଁ ହାତ ଧରି ପାରିବି ମୋ ନାରୀ ଜୀବନ ସାର୍ଥକ ହବ। ସଖୀ ମାନଙ୍କ ସହିତ ଅବଜା ସୁନ୍ଦରୀ ଆଜି କଲା କ'ଣ, ଦଣ୍ଡ ପ୍ରତାପ ରାଜାଙ୍କୁ ଅତିଥି ଭାବରେ ଆଶ୍ରମକୁ ନେଇଗଲା। ଆଶ୍ରମରେ ରହିଲେ ଦଣ୍ଡ ପ୍ରତାପ ରାଜା ଦୁଇ ଜଣ ଯାକ ଯେତେବେଳେ ସେଇ ଆଶ୍ରମରେ ରହିଛନ୍ତି, ଉଭୟଙ୍କ ଭିତରେ କାମ ଭାବ ଜାଗ୍ରତ ହେଲା। ଆଶାବରୀ କାବ୍ୟରେ ବ୍ରହ୍ମାନନ୍ଦ ଦାସ ଲେଖୁଛନ୍ତି, କ'ଣ ଲେଖିଲେ ଆଜ୍ଞା, ନାରୀ ଦେହ

ଯେତିକି ବେଳେ ଉଭୟଙ୍କର ଆଜ୍ଞା ଆଶ୍ରମରେ ରହଣି ହେଲା, ଉଭୟଙ୍କର କାମ ଭାବ ଜାଗ୍ରତ ହେଲା, ଉଭୟଙ୍କର ଭିତରେ ହେଲା ଗୁପ୍ତ ପ୍ରଣୟ, ଆଜ୍ଞା ଗର୍ଭଧାରଣ କଲା ଅବଜା। କିଛି ଦିନ ପରେ ଶୁକ୍ରାଚାର୍ଯ୍ୟ ନିଜର ଆଶ୍ରମକୁ ଫେରି ଆସିଲେ। ଝିଅର ଅବସ୍ଥା ଦେଖି ରାଗରେ ପ୍ରଜ୍ୱଳିତ ହୋଇ ଉଠିଲେ, କହୁଛନ୍ତି ମୁନି।

ଦୈତ୍ୟ ପ୍ରଣୟ ହୋଇଛି, ମୁଁ ଅଭିଶାପ ଦେଉଛି, ସେ ପଥର ହୋଇଯାଉ। ଆଜ୍ଞା ଋଷି ଅଭିଶାପରେ ପଥର ହୋଇଗଲେ ରାଜା ଦଣ୍ଡ ପ୍ରତାପ।

କାନ୍ଦି କହିଲା, ବାପା ମୁଁ ପରା ତମର ଝିଅ, ତମେ ଝିଅର ଦୋଷ କ'ଣ କ୍ଷମା କରିଦେବ ନାହିଁ? ଋଷି କହିଲେ, ଲୋ ଝିଅ, ତୁ ଯେତେବେଳେ ମୋତେ ଏତେ ଆକୁଳ ଚିତ୍ତରେ ନିବେଦନ କରୁଛୁ, ଗୋଟିଏ ସର୍ତ୍ତରେ ତୋ ସ୍ୱାମୀ

ରହ। ପଣ୍ଡିତ ମଣ୍ଡଳୀ କହିଲେ, ଲୋବଜା ତୋର ଝିଅ ଜନ୍ମ ହେଲା ମାତ୍ରେ କିମ୍ବା ପୁଅ ଜନ୍ମ ହେଲା ମାତ୍ରେ ତାକୁ ମାରି ତାର ରକ୍ତଟା ନେଇକି ଯଦି ତୋ ସ୍ୱାମୀର ପଥର ମୂର୍ତ୍ତି ଉପରେ ଛିଞ୍ଚାଡ଼ି ଦେଲେ ତୋ ସ୍ୱାମୀ ପୁନର୍ଜୀବନ ଲାଭ କରିବେ। ଦିନ ପରେ ଦିନ ଅତିବାହିତ ହେଲା। ଯେତେବେଳେ ଅବଜା କୂଳରୁ ଗୋଟେ ସୁନ୍ଦର ପୁଅ ଜନ୍ମ ହେଲା, ଅବଜା ବିଚାର କଲା ପୁତ୍ର ଅପେକ୍ଷା ସ୍ୱାମୀଙ୍କର ମହତ୍ତ୍ୱ ବେଶୀ, ତେଣୁ ସହସ୍ତେ ଧରିଣ

ପିସାପରୁ ମୁକ୍ତ ହେଇଗଲେ ନିଜର ଶରୀର ପାଇଲେ ଦେଖିଲେ ନିଜ ସ୍ତ୍ରୀ ଅବଜା ରକ୍ତରେ ଜର୍ଜରିତ ସମସ୍ତ ଘଟଣା ଶୁଣିଲା ପରେ କହୁଛନ୍ତି ଅବଜା ତୁ ନାରୀ ନହୁ ତୁ ହଉଛୁ ଗୋଟେ ରାକ୍ଷସୀ ତୋର ଜନ୍ମ କଲା ପୁଅକୁ ତୁ ମାରିଛୁ ଯଦି ତୋ ଜନ୍ମ କଲା ପୁଅକୁ ଯୋଉ ମାରିଛୁ ତାର ଯଦି ପୁନର୍ଜୀବନ ସେ ଛୁଆଟା ପାଇବ ତାହେଲେ ମୁଁ ତତେ ପତ୍ନୀ ରୂପରେ ଗ୍ରହଣ କରିବି ଆଜି କାନ୍ଦି କାନ୍ଦି ମଲା ଛୁଆଟାକୁ ଧରି ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖରେ ନିବେଦନ କରୁଛି କହୁଛି ଗୋ ବାପା ଏ ନାରୀ ମା

ପ୍ରଚାର କଲୁ ଲୋକଗୀତର କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଥିଲେ ଘନଶ୍ୟାମ ସା ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି

କରିବା ପୂର୍ବରୁ ଶୁଣନ୍ତୁ ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମଚରିତ ମାନସର 209ତମ ଭାଗ। ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ

ଆପଣ ମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ଦିଲ୍ ତୋ ପାଗଲ ହେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।